ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର, 1948 ଶକାବ୍ଦ, ଜ୍ୟେଷ୍ଠ 26 ଦିନ, 2026 ମସିହା ଜୁନ୍ ମାସର 16 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ଆଜିର ଭାବନା।

ପ୍ରଣାମ ସଦାବନ୍ଧୁ। ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ଭଗବାନ ବୁଦ୍ଧ ବେମାର ଥିଲେ, ସେତେବେଳେ ସେ କାହା ସହିତ ସାକ୍ଷାତ କରୁନଥିଲେ। ଦିନେ ଶ୍ରେଷ୍ଠୀ ସୁଭଦ୍ର ସେଠାକୁ ଆସିଲେ ଓ ଶିଷ୍ୟ ଆନନ୍ଦଙ୍କୁ କହିଲେ, ଏହା ତଥାଗତଙ୍କର ଅନ୍ତିମ ସମୟ, ଭବିଷ୍ୟତ ପରିସ୍ଥିତି ବିଷୟରେ ତାଙ୍କ ସହିତ ଆଲୋଚନା କରିବା ନିତାନ୍ତ ଆବଶ୍ୟକ, କୃପା କରି ମୋତେ ତାଙ୍କ ସହିତ ଥରେ ସାକ୍ଷାତ କରାଇ ଦିଅନ୍ତୁ। ଆନନ୍ଦ ଏଥିପାଇଁ ଅସମର୍ଥ ବୋଲି ଜଣାଇଲେ। ତଥାଗତ ଭିତରେ ଥିଲେ, ସେ ଏହି ବାର୍ତ୍ତାଳାପ ଶୁଣିପାରିଲେ। ସେ ନିଜେ ସୁଭଦ୍ରଙ୍କୁ ଡାକିଲେ। ସେ ଆନନ୍ଦଙ୍କୁ କହିଲେ, ଏହି ଅସୁସ୍ଥ ଅବସ୍ଥାରେ ମୁଁ ଯଦି ଜନ୍ମ

0: ମଙ୍ଗଳ କାର୍ଯ୍ୟରେ ଆସିଥିବା ଏହି ନରଶ୍ରେଷ୍ଠଙ୍କୁ ମାର୍ଗଦର୍ଶନ ଦେଇ ନ ପାରେ ତେବେ ମୋର ବୁଦ୍ଧ ନାମ ଧାରଣ କରିବା ନିରର୍ଥକ ଅଟେ। ବୁଦ୍ଧଙ୍କ ସହିତ ହୋଇଥିବା ସଦ୍ଭାବ ପ୍ରେରିତ ଏହି ଅନ୍ତିମ ସାକ୍ଷାତ ସୁଭଦ୍ରଙ୍କୁ ପ୍ରଭାବିତ କଲା। ସେ ନିଜର ସବୁକିଛି ଦାନ କରିଦେଇ ଭିକ୍ଷୁ ହୋଇଗଲେ ଏବଂ ବୌଦ୍ଧ ଧର୍ମର ପ୍ରଚାର ଉଦ୍ଦେଶ୍ୟରେ ଅତୁଳନୀୟ ସହଯୋଗ କଲେ। ହେ ମହାଭାଗ, ଆତ୍ମବଳର ପୂରକ ହେଉଛି ପରମାତ୍ମବଳ। ବାହ୍ୟ ସାହାଯ୍ୟ ଦରକାର ଥିଲେ ଏହି ଗୋଟିଏ ସାଧନ ଦ୍ୱାରା ସବୁକିଛି ପୂରଣ ହୋଇଥାଏ। ଆତ୍ମା ଓ ପରମାତ୍ମା ଉଭୟଙ୍କୁ ପ୍ରସନ୍ନ କରିପାରିଲେ ଅନ୍ୟ ସବୁ ଅନାୟାସରେ ପ୍ରସନ୍ନ ହୋଇଯାଆନ୍ତି ଏବଂ ନ ମାଗିଲେ ସୁଦ୍ଧା ସାହାଯ୍ୟ କରିଥାନ୍ତି। ଯେଉଁ ବ୍ୟକ୍ତି ଭକ୍ତ ପରି ଶ୍ରଦ୍ଧା, ବ୍ରାହ୍ମଣ ପରି ପ୍ରଜ୍ଞା ଓ ସନ୍ଥ ପରି ପରମାର୍ଥ ନିଷ୍ଠା ଅର୍ଜନ କରିପାରନ୍ତି, ସାମର୍ଥ୍ୟ ଓ ସମ୍ପନ୍ନତା ସ୍ରୋତ ସେମାନଙ୍କ ପାଇଁ ଖୋଲିଯାଇଛି ବୋଲି ବୁଝିବାକୁ ହେବ। ସେମାନଙ୍କ ପାଇଁ କିଛି ଦୁର୍ଲଭ ହୋଇନଥାଏ। ମନୁଷ୍ୟର ବଳ ସୀମିତ ଅଟେ, ନିଜର ପୁରୁଷାର୍ଥକୁ ପୂରଣ କରିବା ଉଚିତ। ଏହି ସାଧନା ପୂର୍ଣ୍ଣ ହୋଇଗଲେ ପରମାତ୍ମାଙ୍କ ଠାରୁ ଅନୁଦାନ ପାଇବା ବିଷୟ ଚିନ୍ତା କରାଯାଇପାରେ। ଆତ୍ମା ଠାରୁ ବଳିଷ୍ଠ କେବଳ ଗୋଟିଏ ଶକ୍ତି ରହିଛି, ତାହା ହେଉଛି ପରମାତ୍ମା। ଅନ୍ୟ କାହାଠାରୁ କିଛି ମାଗିବା ମନୁଷ୍ୟ ପକ୍ଷରେ ଶୋଭନୀୟ ନୁହେଁ। ମନୁଷ୍ୟ ନିଜର ଯୋଗ୍ୟତା ଅର୍ଜନ କରି ପରମାତ୍ମା ସତ୍ତାଙ୍କ ଠାରୁ ସ୍ୱତଃ ଅନୁଦାନ ଲାଭ କରିବା ଆଶା ପୋଷଣ କରିବା ଉଚିତ। ମହାଭାରତ ଯୁଦ୍ଧ ଶେଷ ହୋଇଯାଇଥିଲା। ମହର୍ଷି ଜରତ୍କାରୁଙ୍କ ଆଶ୍ରମରେ ଦୁଇଜଣ ଶିଷ୍ୟଙ୍କ ଭିତରେ ଆଲୋଚନା ଚାଲିଥିଲା। ସେମାନେ କହୁଥିଲେ ଯୁଦ୍ଧ ବିଦ୍ୟାରେ କର୍ଣ୍ଣ ଅର୍ଜୁନଙ୍କ ତୁଳନାରେ ଅଧିକ ପ୍ରବୀଣ ଥିଲେ, ଦାନୀ ରୂପେ ଅଗ୍ରଗଣ୍ୟ ଥିଲେ, ଆତ୍ମବଳ ସମ୍ପନ୍ନ ଥିଲେ, ତଥାପି ସେ ହାରିଗଲେ କାହିଁକି। ଏ ପ୍ରଶ୍ନର ସମାଧାନ ନ ହେବାରୁ ସେମାନେ ଯାଇ ଗୁରୁଦେବଙ୍କୁ ପ୍ରଶ୍ନ କଲେ। ଗୁରୁଦେବ ଉତ୍ତର ଦେଲେ, ଅର୍ଜୁନଙ୍କୁ ନର ଓ ଶ୍ରୀକୃଷ୍ଣଙ୍କୁ ନାରାୟଣ ବୋଲି କୁହାଯାଏ। ନର ଓ ନାରାୟଣଙ୍କ ସମ୍ମିଳନୀ ଅସୁରତାକୁ ପରାସ୍ତ କରିପାରେ। ଅର୍ଜୁନ ନିଜର ନରତ୍ୱ ତ୍ୟାଗ କରୁନଥିଲେ, କିନ୍ତୁ ଶ୍ରୀକୃଷ୍ଣ ପ୍ରେରଣା ଦେଇ ତାଙ୍କୁ ପୁନରାୟ ପ୍ରସ୍ତୁତ କରିଦେଲେ। କର୍ଣ୍ଣ ଅର୍ଜୁନଙ୍କ ତୁଳନାରେ ଶ୍ରେଷ୍ଠତର ହୋଇପାରନ୍ତି, କିନ୍ତୁ ସେ ନିଜକୁ ସର୍ବସମର୍ଥ ବୋଲି ମନେ କରୁଥିଲେ। ନାରାୟଣଙ୍କୁ ପୂରକ ରୂପେ ସ୍ୱୀକାର କଲେ ନାହିଁ, ତେଣୁ ସେ ବାଟବଣା ହେଲେ, ନିଜକୁ ସମ୍ଭାଳି ପାରିଲେ ନାହିଁ। ପୂରକ ସତ୍ତାଠାରୁ କୌଣସି ଉପକାର ସେ ପାଇପାରିଲେ ନାହିଁ, ଏହା ତାଙ୍କର ପରାଜୟର ମୁଖ୍ୟ କାରଣ। କେବେ କେବେ ମନୁଷ୍ୟ ନିଜର ଆତ୍ମସାମର୍ଥ୍ୟ ନେଇ ଗର୍ବ କରେ, ତାଠାରୁ ଅଧିକ ଶକ୍ତି ସମ୍ପନ୍ନ କେହି ଅଛି ବୋଲି ସେ ଭୁଲିଯାଏ। ମନୁଷ୍ୟ କ୍ଷମାର ଯୋଗ୍ୟ, କିନ୍ତୁ ଯେବେ ଦେବବର୍ଗ ମଧ୍ୟ ଗର୍ବିତ ହୋଇଯାଆନ୍ତି, ସେତେବେଳେ ଭଗବାନ ସ୍ୱୟଂ ସେମାନଙ୍କର ଭ୍ରମ ଦୂର କରିଥାନ୍ତି। ଦେବାସୁର ସଂଗ୍ରାମ ପାଇଁ ପିତାମହ ବ୍ରହ୍ମା ଏକ ଯୋଜନା ପ୍ରସ୍ତୁତ କରିଥିଲେ, ବିଷ୍ଣୁ ସଂଗଠନର ଦାୟିତ୍ୱ ନେଇଥିଲେ, ମହର୍ଷି ଦଧିଚି ନିଜର ଅସ୍ଥିଦାନ କରିଥିଲେ ଓ ବୃତ୍ରାସୁରକୁ ସଂହାର କରିବାର ଅସ୍ତ୍ର ବଜ୍ର ଏଥିରୁ ତିଆରି ହୋଇଥିଲା। ଏହି ଯୋଜନା ଓ ଆୟୁଧ ସାହାଯ୍ୟରେ ଜୟଲାଭ କରାଯାଇଥିଲା, କିନ୍ତୁ କୃତଘ୍ନ ଅହଙ୍କାରକୁ ଯେତେ ନିନ୍ଦା କଲେ ସୁଦ୍ଧା ତାହା ଯଥେଷ୍ଟ ହୋଇନପାରେ। ଏହି ଅହଙ୍କାର ବିଜୟ ଇନ୍ଦ୍ରଙ୍କୁ ଗ୍ରାସ କରିଥିଲା। ଇନ୍ଦ୍ର ଆସ୍ଫାଳନ କରି କହି ବୁଲୁଥିଲେ, ମୋ ବ୍ୟତୀତ ବୃତ୍ରାସୁରକୁ କେହି ସଂହାର କରିପାରିନଥାନ୍ତେ। ଅନ୍ୟ ଦେବଗଣ ମଧ୍ୟ ଆତ୍ମପ୍ରଶଂସାରେ ବ୍ୟସ୍ତ ଥିଲେ। ଏତିକିବେଳେ ଭଗବାନ ମାୟା ରଚନା କଲେ। ସେ ଏକ କାନ୍ତିଯୁକ୍ତ ଯକ୍ଷ ରୂପେ ପ୍ରକଟ ହେଲେ। ଦର୍ପିତ ଅଗ୍ନି, ମରୁତ, ବରୁଣ, ପୃଥିବୀ ଓ ଆକାଶ ଜଣେ ଜଣେ କରି ତାଙ୍କୁ ତାଙ୍କର ପରିଚୟ ପଚାରିଲେ। ଭଗବାନ ନିଜର ପରିଚୟ ଦେବା ପୂର୍ବରୁ ଛୋଟ ଏକ ତୃଣଖଣ୍ଡକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇ ଦେବା ପାଇଁ କହିଲେ। ସମସ୍ତ ଚେଷ୍ଟା କରିବା ପରେ ଇନ୍ଦ୍ର ସେଠାରେ ପହଞ୍ଚିଲେ। ମାୟାଜାଲ ଦୂର ହୋଇଯାଇଥିଲା, ସ୍ୱୟଂ ଭଗବାନ ସେଠାରେ ବିରାଜମାନ ଥିଲେ। ସମସ୍ତ ଦେବତାଙ୍କୁ ସମ୍ବୋଧନ କରି ସେ କହିଲେ, ଆପଣମାନେ ସ୍ୱୟଂ ସମ୍ପୂର୍ଣ୍ଣ ନୁହନ୍ତି, ଏ ବିଷୟ ଆପଣମାନେ ଭୁଲନ୍ତୁ ନାହିଁ। ଆପଣମାନଙ୍କ ବ୍ୟତୀତ ଅନ୍ୟ କୌଣସି ସତ୍ତା ରହିଛି, ତାହାକୁ ଭୁଲିଯାଇ ଆପଣମାନେ ଆତ୍ମଶ୍ଳାଘାଗ୍ରସ୍ତ ହୋଇଯାଉଛନ୍ତି, ତେଣୁ ଅସୁରଗଣ ଆପଣମାନଙ୍କୁ ଆକ୍ରମଣ କରୁଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।
2: ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 482। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ସାଗରିକା ମହାନ୍ତି, ରାମହରି ଦାସ ଏବଂ ପଦ୍ମାବତୀ ଦ୍ୱିବେଦୀ।

ଶ୍ରୀକୃଷ୍ଣ ଭଗବତ ଭକ୍ତର ଗୁଣ ବର୍ଣ୍ଣନା କଲାପରେ ତାହାର କର୍ତ୍ତବ୍ୟ ଓ ବ୍ୟବହାର ଉପସ୍ଥାପନ କରିଛନ୍ତି। ସେ ଭଗବାନଙ୍କ ମୂର୍ତ୍ତିକୁ ଦର୍ଶନ କରେ, ପୂଜନ ଓ ପରିଚର୍ଯ୍ୟା କରେ। ସେ ଭଗବାନଙ୍କୁ ସ୍ତୁତି ଓ ପ୍ରଣାମ କରେ। ଭଗବାନଙ୍କ ପର୍ବାନୁଷ୍ଠାନ, ମନ୍ଦିର ଓ ପ୍ରତିମା ସ୍ଥାପନ, ଅଭୀଷ୍ଟ ବସ୍ତୁ ସମର୍ପଣ ମାଧ୍ୟମରେ ସେ ଭଗବତ ଭଜନା ମଧ୍ୟ କରିଥାଏ। ସେ ଦାମ୍ଭିକତା ଦେଖାଏ ନାହିଁ, ଈଶ୍ୱର ସମର୍ପିତ ଦ୍ରବ୍ୟକୁ ନିଜ ବ୍ୟବହାରରେ ଲଗାଏ ନାହିଁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ଦିନିକିଆ ଓଡ଼ିଶା ଗସ୍ତଥି ଆସିବେ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ କଲେଇକୁଣ୍ଡାନୁ ବାୟୁସେନାର ଖାସ୍ ହେଲିକପ୍ଟରଟି ଆସିକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗାଁ ପାହାଡ଼ପୁରକେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କର ପୂଜାସ୍ଥଳୀ ଗୋଷାଣୀ ପୀଠକେ ଯାଇକରି ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ପାଖାପାଖି ଘଣ୍ଟେ ରାଷ୍ଟ୍ରପତିଙ୍କର ଗାଁ ରହିବେ। ତା ଋତୁରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ବହୁଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର ସହିତ ଗୋଟେ ସାଧାରଣ ସଭାକେ ବିଲ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଟି ରଖିକରି ରାଜ୍ୟ ସରକାରଙ୍କ ତରଫ ପ୍ରସ୍ତୁତି ଜୋରଦାର ହୋଇଛି। ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନାଁରୁ ଧାମ ଶବ୍ଦ ହଟାଯିବାର ଉତ୍ତରୁ ଗଲାକାଲି ପୁରୀ ଟାଉନ୍ ହଲ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାନ ତରଫରୁ ଗଣସମ୍ବର୍ଦ୍ଧନା ଦିଆଯାଇଛି। ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସାରା ପୃଥିନ ଖାଲି ପୁରୀ ହିଁ ଗୋଟେନ ଶ୍ରୀଜଗନ୍ନାଥ ଧାମ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଜରିଏ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଲୋଚନା ଉତ୍ତରୁ ଦୀଘା ମନ୍ଦିର ନାଁରୁ ଧାମ ଶବ୍ଦକେ ପୂରାପୂରି ହଟାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପ୍ରସାର ଆଉ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂଗଠନ ଲାଗି ରାଜ୍ୟ ସରକାର ସବୁବେଳେ ତତ୍ପର ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍ତି। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 99.14% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,43,16,29 ଜଣଙ୍କ ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବାଣ୍ଟବାର ଆଉ ଦାଖଲ ସମୟ ଜୁନ୍ 28 ତାରିଖ ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାରକେ କୁହାଯାଇଛି। ରାଜ୍ୟ ସରକାର ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ମର୍ଯ୍ୟାଦା ଓ ସାମଗ୍ରିକ କଲ୍ୟାଣକେ ସୁନିଶ୍ଚିତ କରିବା ଲାଗି ବହୁଟେ ପଦକ୍ଷେପ ନେଉଛନ୍ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫ କୁହାଯାଇଛି। ଗରିମା ଯୋଜନାଥି ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଓ ସାମାଜିକ ସୁରକ୍ଷାକେ ବରକସ କରିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ ଆନ୍ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଇ ଶ୍ରେଣୀର କର୍ମଚାରୀମାନଙ୍କ ଲାଗି କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଆଉ ସୂଚନା ସହଜତି ଉପଲବ୍ଧ କରିବା ଲାଗି ଗରିମା ହେଲ୍ପଲାଇନ୍ ନମ୍ଘର 1-44-20 କାର୍ଯ୍ୟକ୍ଷମ ଅଛି। ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଗଲାକାଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ତରଫ ଲଙ୍ଗ୍ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି। ପୂରାପୂରି ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ଏହି ମିସାଇଲ୍ ଦେଶର ପ୍ରତିରକ୍ଷା କ୍ଷେତ୍ରଟି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି ଡିଆର୍ଡିଓ ତରଫ ସୂଚନା ଦିଆଯାଇଛି। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ବିଲ୍ ଆକର୍ଷିତ କରୁଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଏହି ପର୍ବ ଘରେ ଘରେ ପାଳନ କରାଯାଉଥିବା ବେଳେ ଇ ଇଲାକାନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ସମ୍ବଲପୁର ପାନ୍ଥ ନିବାସନ ଆୟୋଜନ କରାଯାଉଛି। ରଜ ପର୍ବଥି ଗଲାକାଲି ରଜ ସଂକ୍ରାନ୍ତି କରାଯାଇଛି। ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୁଲି ଖେଳିଛନ୍। ରଜ ପର୍ବ 3 ନମ୍ବର ଦିନେ ଆଜଭୂମି ଦହନ ହେବା, ସେଥିର୍ଲାଗି 3 ଦିନ ଜମିକେ ଜୁତା କୁଡ଼ା ନାଇଁ କରନ୍। ଆଇବାକାଲି ବସୁମତୀ ସ୍ନାନ ପାଳନ ସହିତ ରଜ ପର୍ବ ଶେଷ ହେବା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା ଆଉ ବଡ଼

ବଜାର ଶୀତଲେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପେଢ଼ି ନୀତି ଆୟୋଜ କରାଯିବା ଇତାର ଉତ୍ରୁ ଆଇବା କାଲ କମିଟିମାନଙ୍କର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି। ନନ୍ପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହାତି ଯୋଗ ଦେବା ଲାଗି ଗଲାକାଲ ରାତି ସହରର ଦେ ଦେବତାମାନଙ୍କୁ ନିୟୁତା ଦେବା ଲାଗି ନର୍ସିଂ ନିୟୁତା ହୋଇଯାଇଛି। ବାଲିବନ୍ଧା ସୋମନାଥ ମନ୍ଦିରର ପତରପେଣି ଯାତ୍ରା ଭିଲ ଗଲାକାଲ ଶେଷ ହୋଇଛି। ଶୀତଳଷଷ୍ଠୀ ଯାତ୍ରା ସମୟଥି ଜବର ଭିଡ଼କେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲାଖ ଲାଖ ଶ୍ରଦ୍ଧାଳୁଙ୍କ ସମାଗମକେ ଅତକା ସୁରକ୍ଷିତ କରିବା ଲାଗି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ନିଜେ ଭିନ୍ ଭିନ୍ ପଡ଼ା ବୁଲିକରି ସ୍ଥିତିର ସମୀକ୍ଷା କରିଛନ୍। ଶୀତଳଷଷ୍ଠୀ ସମୟଥି 80 ପ୍ଲାଟୁନ୍ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱଥି ରହିବେ। ଇତାର ଛଡ଼ା ଟ୍ରାଫିକ୍ ବ୍ୟବସ୍ଥାକେ ଭିଲ ଶୃଙ୍ଖଳିତ କରିବା ଲାଗି ସହରର 5 ଜାଗାନ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛି। ଆଇବା 3-4 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଏହି ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଧୁକାଗଡ଼ି ଓ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ 3 11ଟା, 12ଟା 30 ମିନିଟ୍ରୁ 1ଟା 50 ମିନିଟ୍ ଏବଂ 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ଭକ୍ତକବି ରାମଦାସ ବିରଚିତ ଦାର୍ଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣିବେ ବିଶ୍ୱମ୍ବର ଦାସ ସମ୍ବାଦର ପ୍ରଥମ ଭାଗ। ଓଡ଼ିଆ ସୁଗମ ସଙ୍ଗୀତ 12:15ରେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5ଟାରେ। 5:30ରେ ପାରମ୍ପରିକ ଗୀତ, ହିନ୍ଦୀ ଭକ୍ତି ଗୀତ 5:45ରେ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

0: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.inରେ ପରୀକ୍ଷା ଫଳ ଅପ୍ଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା 5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5°C ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ର ତଳଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲିଯାଉଥିବା ଶିରାଗୁଡ଼ିକୁ ହାମୋରିଡାଲ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ।

ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ୱନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ ୟୁଜି ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000ରୁ ଅଧିକ ପଦବୀ ପାଇଁ 13000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତରସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ୍ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ।
ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ

0: ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60 ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସ୍ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40 ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ତେଲା ଫୁଏନ୍ତେ କହିଛନ୍ତି, କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ଅକ୍ଷୟ ମହାନ୍ତି, ଭୀମଭୋଇଙ୍କ ରଚନା।

0: ଭକ୍ତିଗୀତ ଶୁଣିଲେ। ଶିଳ୍ପୀ ଥିଲେ ରଘୁନାଥ ପାଣିଗ୍ରାହୀ ଏବଂ ଅକ୍ଷୟ ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ସନ୍ଥକବି ଭୀମ ଭୋଇ, ଆକାଶବାଣୀ ବଲାଙ୍ଗୀର, ଚାଷର ହାଲ।
1: ପରୀକ୍ଷା ଆଗରୁ ଯେନ୍ତା ବନେ ଟିକେ ପଢ଼ାପଢ଼ି କର୍ବାକେ ପଡ଼ିଥିସି, ପ୍ରସ୍ତୁତି ହେବାକେ ପଡ଼ିଥିସି, ଯୁଦ୍ଧ ହେବାର ଆଗରୁ ଯେନ୍ତା ସବୁକେ ସଜବାଜ କର୍ବାକେ ପଡ଼ିଥିସି, ସେନ୍ତା ଚାଷ କର୍ବାର ଆଗରୁ ବି ପ୍ରସ୍ତୁତିର ନିହାତି ଦରକାର ରହିଛି। ଯେକୌଣସି ଜାଗାରେ ଚାଷୀ ଭାଇମାନେ ଯେତେବେଳେ ଚାଷର ଲାଗି ପ୍ରସ୍ତୁତି ହେଉଛନ୍, ତିନ ଚାରିଟା ଜିନିଷ୍କେ ସବୁବେଳେ ଧ୍ୟାନ ରଖିଲେ ଯାଇକିରି, ନହେଲେ ଆମେ ଆଗ୍କେ ଯିମା ଆର୍ ଯେନ୍ ସମୟକେ ଚାଷରେ କିଛି ବି ସମସ୍ୟାକେ ଯେତେବେଳେ ଆମେ ସାମ୍ନା କର୍ମା, ସେତ୍କି ବେଲ୍କେ ଆମର୍ ବୁଦ୍ଧି ଇଆଡ଼େ ସେ ବି ନେଇ ହେଇପାରୁ କି ସିଆଡ଼େ ବି ନେଇ ହେଇପାରୁ। ସେ ହିସାବରେ ଧାନ ଚାଷର ପ୍ରସ୍ତୁତିକେ ଯଦି ଆମେ ଦେଖ୍ମା, ପହେଲା ଏକ ନମ୍ବର କଥା ହେଉଛି ଜମିକେ ସଜବଜ କର୍ବାରଟା, ଜମିକେ ଜୁତାଜୁତି କରିକିରି ସବୁଆଡ଼େ ପୁରା ସମାନ କରିକିରି ରଖ୍ବାର ନିହାତି ଦରକାର। କାହିଁକିରି ମାଟି ଯେତ୍କି ଜୁତ ହେଇପାରିଛେ ସେଟା କେତେ କେତେ ବଢ଼ିଆ, ମାଟିର ଜୁତ୍କେ ଦେଖ୍ମା ବେଲେ କେତେ କାଶ ଅନ୍ତତଃ କର୍ବାର କଥା, କିଛି ନେ ହେଲେ ଚାର କାଶ ନିହାତି କର୍ବାର କଥା। ଚାର କାଶରେ ଆର୍ ସେଟା ବି ଯଦି ଖରାଦିନେ ଚାର କାଶ କରା ହେଉଛେ ବୋଇଲେ ପୁରା ଲଟା ମରିଯାଏସି। ଥରେ ଥରେ କୁହାଯାଏସି ଯେ ଅସମିଆକେ ବର୍ଷା, ଉଦିନିଆ ଯଦି ବର୍ଷା ହେଉଛେ ଆଉ ସେ ବର୍ଷାରେ ଚାଷୀ ଭାଇମାନେ କିଛି ଜୁତାଜୁତି କରିଦେଇଛନ୍ ବୋଇଲେ ସେଟା ଚାଷର ଲାଗି ଅମୃତ ବୋଲିକିରି କୁହାଯାଏସି। ଆଗ୍କେ ରୋଗ ପୋକ ବି ନେଇ ହୁଏ, ବହୁତ ଗୁଡ଼ାଏ ଆମର ଖର୍ଚ୍ଚା ପୁରା ସବୁ ନିହାତି ହିସାବରେ କମିଯିବା, ସେଟାକେ ବି ଆମେ ଧ୍ୟାନ ରଖ୍ବାର କଥା। ଆର୍ ସେ ହିସାବରେ ଆଗତରିଆ ଜୁତାଜୁତି ଯଦି ଆମେ କରିପାରିଥିମା, ପ୍ରସ୍ତୁତି ହେଇଥିମା ବୋଇଲେ ନିହାତି ହିସାବରେ ଯେତେବେଳେ ସମିଆ ବର୍ଷା ଧରୁନ ଆସିଗଲା କି ସମିଆ ହେଇଗଲା, ସିଧା ଆମେ ହାତେ ଥିଲେ ଗାତେ ମାରି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଦେଖ୍ମା ବୋଇଲେ ଜମି

0: ପ୍ରସ୍ତୁତି ତାର୍ ସାଙ୍ଗେ କିଛି ଖତ୍ ଖାର୍, ଖତ୍ ଖାର୍ର କଥା ଯେତେବେଳେ ଆଇଲେ, ସଡ଼ା ଗୋବର ଖତ୍ ଚାଷୀ ଭାଇମାନେ ଯଦି ବ୍ୟବହାର କରିପାରୁଛନ୍ କେତେନେ କେତେ ବଢ଼ିଆ। ଆଜିକାଲି ବି ଅନେକ ଜାଗାରେ ଚାଷୀ ଭାଇମାନେ ନିଜେ ବି ସଡ଼ା ଗୋବର ସବୁ ଗାଈ ଦାମୁରମାନଙ୍କ ଠାରୁ ସଂଗ୍ରହ କରିକିରି ସେଟାକେ ବ୍ୟବହାର କରୁଛନ୍, ଆର୍ ସେଟା ଚାଷର ଲାଗି କେତେନେ କେତେ ଭଲ ହେ। କାହିଁକିରି ଯେନ୍ ଜାଗାରେ ଆମେ ରାସାୟନିକ ସାର ଉପଯୋଗ କରିକିରି ମାଟିକେ ଆମେ ଗୋଟେ ଲାଞ୍ଚୁଆ କରିଦେଲାନ, ଯାହାଦ୍ୱାରା କି ଇଥର ଯେତ୍କି ସାର ଦେଇଥିବେ ଆର ଥରକେ ତାନୁ ଟିକେ ଅଧିକା ସାର ଯଦି ନେଇଦେଲି ବୋଇଲେ ଜମି ମାନେ ଖୁବ୍ବା ବୋଲିକିରି କହିବ, ମୋତେ କମ୍ ହେଇଗଲା ବୋଲ ସେ ହିସାବରେ କାମ ନେଇ କରି। ତେଣୁକରି ଯେତେ ସମ୍ଭବ ହେଉଛେ ଆମେ ଯଦି ଜୈବିକ ଖତ ଯଦି ଦେବାର ବ୍ୟବସ୍ଥା କର୍ମା ବୋଇଲେ ବଢ଼ିଆ ହେ। ଆର୍ ଯେନ୍ ଜାଗାରେ ଚାଷୀ ଭାଇମାନେ ପୁରା ଅଭ୍ୟାସ କରିକିରି ରାସାୟନିକ କେତେନେ କେତେ ଦେତେଲ ଆସୁଛନ୍, ଆର୍ ହଠାତ୍ ସେ ପରିବର୍ତ୍ତନ କରବାର ଯେତେବେଳେ ଯାଉଛନ୍, ନେଇ କରିକିରି ଜୈବିକ ଅଧା ରାସାୟନିକ ଅଧା, ଆର ବର୍ଷକେ ତାର୍ ନୁ ଆର୍ ଅଧା ରାସାୟନିକ କେ କମ୍, ତାର୍ ଆର ବର୍ଷ ତାର୍ ନୁ ଆର୍ ଟିକେ କମ୍, ଏନ୍ତାକିରି ଭାଗ ଭାଗ କରି କମ୍ ତେଲ ଗଲେ ମାଇଟ୍ ବି ଜାନି ନେଇପାରେ ଆର୍ ଆମର ଜୈବିକ ଆଡ଼ୁ ବି ଆମେ ବଢ଼ିଯିମା। ଆଜିକାଲି ଜୈବିକ ଚାଷ ଉପରେ ବେଶୀ ଚାଷୀ ଭାଇମାନେ ଧ୍ୟାନ ଦେବାର କଥା। ଇଟା ହେଲା ଆମର ଯେନ୍ଟାକି ପହଲା ହେଲା ଜମିନ, ତାପରେ ଆସଲା ଖତ ଖାର, ତାପରେ ଆମର କିଛି ପୁଞ୍ଜି ଥିବାର କଥା। ଯେତେବେଲକେ ଅନେକଟେ ଚାଷୀ ଭାଇମାନେ ବର୍ଷାର ସମୟ ଆଗେ ବିହନ ପାଚଲ ଖୋଜା ଖୋଜି କି ଆମର ଠାନେ ଯଦି ଧରୁନ୍ ପୁଞ୍ଜି ନେଇନ ବୋଇଲେ ଆମେ ଠିକ୍ ସମୟ ଆଗେ ଯେନ୍ଟା କରବାରଟା ସେଟା କରି ନେଇପାରୁ। ସେଥିର୍ଲାଗି ଚାଷର ଲାଗି ଗୋଟିଏ ଜଣେ ଯଦି ଚାଷୀ ଭାଇ କେତେ ଏକର ଚାଷ କରୁଛନ୍, କେତେ ଖର୍ଚ୍ଚା ହେଉଛେ, ତାର ଗୋଟେ ପୁଞ୍ଜିଟେ ସବୁବେଳେ ହାତେ ଗୋଟେ ପାଣ୍ଠିଟେ ଥିବାର କଥା। ସେ ପାଣ୍ଠିରୁ ଆମେ ଆରାମସେ ଯେନ୍ ସମୟ ଆଗେ ଯେନ୍ଟା ଦରକାର ସେଟା ଆମେ ସହଜରେ କରିପାର୍ମା, ଚାଷ ଯେନ୍ଟାକି ଆମକେ ସହଜେ ହେଇପାର୍ମା। ଏତ୍କି ଯଦି ଆମେ ନଉଛୁଁ ଧାନ ଚାଷର ପ୍ରସ୍ତୁତିରେ, ଆର୍ ତ କେତେନେ କେତେ କଥା ସବୁ ରହିଛେ, କିନ୍ତୁ ମୁଖ୍ୟ ମୁଖ୍ୟ ଦୁଇ ତିନିଟାକି ଠିକ୍ କରିକିରି ବି ଆମେ ଆଗ୍କେ ବଢ଼ି ପାର୍ମା।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ଏଥର କଥା ଚିତ୍ର, ତୁ କହିବୁ ନା ମୁଁ? ଶିଳ୍ପୀ ତପୁ ମିଶ୍ର, ଗୀତିକାର ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ଼ଲି ରଥ।

ଶେଷରେ କଥାଚିତ୍ର ଗୋଟେ ଶୁଆ ଗୋଟେ ସାରେ, ଶିଳ୍ପୀ ହ୍ୟୁମାନ ସାଗର, ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ବିଷ୍ଣୁ ଦେବା, କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ, ମହମ୍ମଦ ଅଜିଜ ଓ ସାଥୀ। ଗୀତ ଅଞ୍ଜାନ, ସଙ୍ଗୀତ ରାଜେଶ ରୋଶନ।

ଏଥର କଥାଚିତ୍ର ଗୁମ୍ରା। କଣ୍ଠଦାନ କରିଛନ୍ତି ତଲତ ଅଜିଜ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ

ବାତାୟନରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାର୍ଢ୍ୟତା ଭକ୍ତି। ଆଜି ଏଥିରେ ଶୁଣନ୍ତୁ ବିଶ୍ୱମ୍ବର ଦାସ ସମ୍ବାଦର ପ୍ରଥମ ଭାଗ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ସଙ୍ଗୀତ ପ୍ରଫୁଲ୍ଲ ବେହେରା, ପ୍ରଯୋଜନା ଦୀପକ ସାମନ୍ତରାୟ। ଏହି ଭାଗର ଶିଳ୍ପୀମାନେ ହେଲେ ଦୁଃଖିଶ୍ୟାମ ତ୍ରିପାଠୀ, ଇରା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ମନ୍ମଥ ମିଶ୍ର।

ବିଶ୍ୱମ୍ବର ଦାସ ସମ୍ବାଦ। ମତ୍ସ୍ୟ ଦେଶରେ ଜନୈକ ବଣିଆ କରଣ ରହୁଥିଲେ, ଯାହାଙ୍କର ନାମ ଥିଲା ବିଶ୍ୱମ୍ବର ଦାସ। ବିଶ୍ୱମ୍ବର ଦାସ ପତ୍ନୀ ରେବତୀ ଓ ପୁତ୍ର ରଘୁନାଥଙ୍କୁ ନେଇ ଈଶ୍ୱର ତଥା ସାଧୁ ସନ୍ଥମାନଙ୍କ ସେବାରେ ମନପ୍ରାଣ ଢାଳି ଦେଇ ସଦା ପ୍ରଫୁଲ୍ଲ ଚିତ୍ତରେ ଚଳି ଆସୁଥିଲେ। ଏକଦା କେତେଜଣ ସାଧୁ ଏକତ୍ର ହୋଇ ବିଶ୍ୱମ୍ବର ଦାସଙ୍କ ଘରେ ପହଞ୍ଚିଲେ। ସାଧୁମାନଙ୍କ ବରାଦ ଅନୁସାରେ ଭୋଜନ ନିମିତ୍ତ ଘୃତ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ପିତାପୁତ୍ର ମିଶି ଅନ୍ୟ ଏକ ସାଧୁଙ୍କ ଘରୁ ସିନ୍ଧି ଗାତ କରି ଘୃତ ଚୋରି କଲେ। ଘୃତ ଭାଣ୍ଡଟିକୁ ସିନ୍ଧି ଗାତ ଭିତରେ ଥୋଇ ପୁତ୍ର ରଘୁନାଥ ପିତା ବିଶ୍ୱମ୍ବରଙ୍କ ହାତକୁ ବଢ଼େଇ ଦେଉଥିବା ବେଳେ ଅନ୍ୟପଟେ ସାଧୁ ଜଣକ ଏକଥା ଜାଣିପାରି ପଛରୁ ରଘୁନାଥର ଗୋଡ଼କୁ ଟାଣି ଧରିଲେ। କାଳେ ଧରା ପଡ଼ିଯିବେ ଏହି ଭୟରେ ପିତାପୁତ୍ରଙ୍କର ମିଳିତ ବିଚାରରେ ପିତା ବିଶ୍ୱମ୍ବର ପୁତ୍ର ରଘୁନାଥର ମୁଣ୍ଡଟିକୁ କାଟିଦେଲେ। ପୁତ୍ରର କଟା ମୁଣ୍ଡ ଓ ଘୃତ ଭାଣ୍ଡକୁ ଧରି ଘରେ ପହଞ୍ଚି ସାଧୁମାନଙ୍କ ଭୋଜନ କାର୍ଯ୍ୟରେ ମନପ୍ରାଣ ଢାଳିଦେଲେ। ସାଧୁମାନେ ଭୋଜନରେ ସନ୍ତୁଷ୍ଟ ହୋଇ ପୁତ୍ରକୁ କଲ୍ୟାଣ କରି ଫେରିଯିବାକୁ କୁହନ୍ତେ, ଭକ୍ତ ବିଶ୍ୱମ୍ବର ଦାସ ଅଶ୍ରୁପୂର୍ଣ୍ଣ ନୟନରେ ପୁତ୍ରର କଟା ମୁଣ୍ଡକୁ ଦେଖାଇବା ପାଇଁ ବାଧ୍ୟ ହେଲେ।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବିମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି।

ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଇପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟ ପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି ଭାରତ ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ

ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000+ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଏଇଠି ଶେଷ ହେଲା ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ଏଥର ଶ୍ରୋତାବନ୍ଧୁ ଶୁଣିବା ପାରମ୍ପରିକ ଗୀତରେ ଛାନ୍ଦ କାର୍ଯ୍ୟକ୍ରମର ପ୍ରଥମ ଗୀତ। କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ରୟ, ଗୀତ ରଚନା ଉପେନ୍ଦ୍ର ଭଞ୍ଜ।

କାର୍ଯ୍ୟକ୍ରମର ଏଥର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା ଆର୍ତ୍ତବନ୍ଧୁ ଦାସଙ୍କ ରଚନା।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ପାରମ୍ପରିକ ଗୀତରେ କେତୋଟି ଚାନ୍ଦ। କାର୍ଯ୍ୟକ୍ରମର ଶେଷରେ କଣ୍ଠଶିଳ୍ପୀ ସୁମିତ୍ରା ଗରାବାଡ଼ୁ, ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପାରମ୍ପରିକ ଗୀତରେ ପ୍ରଚାର କଲୁ ଛାନ୍ଦ। ଆଜିର କଣ୍ଠଶିଳ୍ପୀମାନେ ଥିଲେ କୃଷ୍ଣଚନ୍ଦ୍ର ରୟ, କାଶୀନାଥ ପୂଜା ପଣ୍ଡା ଏବଂ ସୁମିତ୍ରା କୋରାବାଡ଼ୁ। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ହରିଓମ୍ ଶରଣ।

ଗୀତଟିକୁ ଗାଇଥିଲେ ହରିଓମ୍ ଶରଣ ଏବଂ ନନ୍ଦିନୀ ଶରଣ। ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷ ଗୀତ। ପୁରାତନ ରଚନାରୁ କଣ୍ଠଶିଳ୍ପୀ ଜଗଜିତ ସିଂ, ସଙ୍ଗୀତ ଲତାଜୀ ପ୍ରେମଜୀ।

ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10 ଶୁଣିପାରିବେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରିବ ଆକାଶବାଣୀ କଟକରୁ ଆଜି ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲ ରାତି 7:25। ଆଜି ଏଥିରେ ରହିଛି ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ରାତି 7:30। ଆଜି ଏଥିରେ ପ୍ରଥମେ ରହିଛି ମନୋଜ କୁମାର ବାରିକ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗୀରଙ୍କ ଆଲୋଚନା ଫସଲ ବିବିଧକରଣର ଉପାୟଦେୟତା ସମ୍ପର୍କରେ। ପରେ ପରେ ଆମର ଜଣେ ଅଗ୍ରଣୀ ଚାଷୀ ଲଲିତ ପ୍ରଧାନଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଝରିଏଲ କାର୍ଯ୍ୟକ୍ରମ ରଖିଛୁ ରାତି 8:00। ଏଥିରେ ରହିଛି ସ୍ୱପ୍ନେଶ୍ୱର ମିଶ୍ରଙ୍କ କବିତା ଆବୃତ୍ତି। ଧାରାବାହିକ ତୁଳସୀ ରାମାୟଣର 64ତମ ଭାଗ ପ୍ରଚାର କରିବୁ ରାତି 8:15। ହିନ୍ଦୀ ଭକ୍ତିଗୀତଟିଏ ରାତି 8:25। 8:30 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ।

0: ଆଞ୍ଚଳିକ ଗୀତ ରାତି 9:15 ରୁ ରାତି 10 ବିବିଧ ଭାରତୀ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ହେବା ଉପରେ ରହିଛି ଆମର ଏକ କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ ଶୁଣିପାରିବେ ଆଜି ରାତି 10। ରାତି 10:35 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଲି ଅହମ୍ମଦ ହୁସେନଙ୍କ ସେହେନାଇ ବାଦନ ପ୍ରଚାର କରିବୁ। ଏଥର ଶ୍ରୋତାବନ୍ଧୁ କହି ରଖୁଛୁ ଆଗାମୀକାଲିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର ପ୍ରାତଃ ଅଧିବେଶନ ଆରମ୍ଭ ହେବ 5:53। 6:05 ଆରାଧନା କାର୍ଯ୍ୟକ୍ରମରେ ପ୍ରଚାର କରିବୁ କେତୋଟି ଭକ୍ତି ସଙ୍ଗୀତ। ଆମ ପରିବେଶ 6:30, ଏଥିରେ ରହିଛି ସୁଶ୍ରୀତା ସାହୁଙ୍କ ସଂକ୍ଷିପ୍ତ ଆଲୋଚନା ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ଉପରେ ଏହାର ପ୍ରଭାବ। ଶ୍ରୀମଦ୍ ଭାଗବତ 6:35, 7:25 ଓଡ଼ିଆ ଭକ୍ତି ଗୀତ। ବିହନ କିଣିବା ଆଗରୁ କିଛି ଜାଣିବା କଥା, ଏ ହେଉଛି ଆଗାମୀକାଲିର ଚାଷରହାଲ କାର୍ଯ୍ୟକ୍ରମର ବିଷୟବସ୍ତୁ। ପ୍ରଚାର କରାଯିବ 7:35। ଗୋସ୍ୱାମୀ ତୁଳସୀଦାସ କୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 7:40। 7:50 ପାରମ୍ପରିକ ଗୀତରେ ଚମ୍ପୁ। ହିନ୍ଦୀ କଥାଚିତ୍ରର ଗୀତ 8:30। 8:45 ଓଡ଼ିଆ କଥାଚିତ୍ରର ଗୀତ। ଆଗାମୀକାଲି 9:00 କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ରହିଛି ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ। 9:35 ପ୍ରଚାର କରିବୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଶୁଣିବା ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ, ଗୀତଟିକୁ ଗାଇଛନ୍ତି ଅରବିନ୍ଦ ମୁଦୁଲି।
1: ଜୟ ଜଗନ୍ନାଥ ଭକ୍ତବୃନ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ଅକିଞ୍ଚନ ରାମ ସେବକ ଅରବିନ୍ଦ ମୁଦୁଲି ଆପଣମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ, ପତିତପାବନଙ୍କର ଜୟ ହେଉ, ମହାବାହୁଙ୍କର ଜୟ ହେଉ। ଶ୍ରୀକ୍ଷେତ୍ରରେ ଭୁବନ ପ୍ରସିଦ୍ଧ ରଥଯାତ୍ରା, ମା ରାଧାରାଣୀ ସରକାରଙ୍କର ଦେଖିବାକୁ ଇଚ୍ଛା ହେଇଛି ରଥଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର କେମିତି ଯିବେ, ମଧୁମଙ୍ଗଳ କହୁଛନ୍ତି ଆଗ ରାଧେ ଦେଖ, ଟିକେ ଚାହିଁ ଦେଖ, କଳାକାହ୍ନୁ କେମିତି ନନ୍ଦୀ ଘୋଷରେ ବିଜେ କରିଛନ୍ତି ରାଧାରାଣୀ, ଚାହିଁ ଦେଖ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା।

ଗୀତଟିକୁ ଗାଇଥିଲେ ଭିକାରୀ ଚରଣ ବଳ। ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। କିଛି ସମୟ ମଧ୍ୟରେ

जीरो बालांस रे बैंक अकाउंट खोली सरकारी स्तर रे मिलुथवा सबसिडी सहित निजर दरमा बा मजूरी बाट मारणा न होई सीधा तांका खाता को जाई परु एवं सरकार तरफ रु मिलुथवा आर्थिक सहायता मध्य बाट मारणा हेउ नाही। फ्री माइक्रो लोन बा बिना बंधक रे प्राय 20 लक्ष टंका जाए ऋण प्रदान व्यवस्था मध्य करा जाए। ଏହି ଋଣରେ ଗୋଟିଏ ଅଭାବୀ ମହିଳା କିଛି ବେପାର ବଣିଜ୍ୟ କରିପାରିବ। ମହିଳାଙ୍କ ସମ୍ମାନ ସେଭିଂ ସାର୍ଟିଫିକେଟ ଯୋଜନା ମାଧ୍ୟମରେ 2 ଲକ୍ଷ ଟଙ୍କା ଜଣେ ଅଭାବୀ ମହିଳାଙ୍କ ଜମା ଖାତାରେ ସରକାରଙ୍କ ତରଫରୁ ଫିକ୍ସ ଡିପୋଜିଟ୍ କରାଯିବ ଏବଂ ସେହି ଟଙ୍କାର ସୁଧରୁ ମହିଳା ଜଣକ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିପାରିବେ। ଏହା ବ୍ୟତୀତ SSG ବା ସେଲ୍ଫ ହେଲ୍ପ ଗ୍ରୁପ୍ ଜରିଆରେ ପାଠ ପଢିନଥିବା ଉଦ୍ୟୋଗୀ ମହିଳାମାନେ ଗାଈ ଛେଳି କୁକୁଡ଼ା ମାଛ ଭଳି ଅନ୍ୟ ଗୃହପାଳିତ ତଥା ଲାଭଜନକ ବ୍ୟାପାରରେ ବର୍ଷକୁ ଖୁସିରେ ଲକ୍ଷେ ଟଙ୍କା ଯାଏ ରୋଜଗାର କରିପାରିବେ। ଏହା ବ୍ୟତୀତ ପାଠ ପଢିଥିବା ମହିଳାମାନେ ବିଭିନ୍ନ ପ୍ରକାର ଟ୍ରେନିଂ ମାଧ୍ୟମରେ ନିଜର ଦକ୍ଷତାକୁ ବୃଦ୍ଧି କରି ବାର୍ଷିକ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ରୋଜଗାର କରି ଲକ୍ଷପତି ଦିଦି ଗ୍ରୁପରେ ନିଜକୁ ସାମିଲ କରିପାରିବେ। ନମୋ ଡ୍ରେନ୍ ଦିଦି ଯୋଜନା, ଏହା ମାଧ୍ୟମରେ ଡ୍ରୋନ୍କୁ ଉଡେଇବାର ଟ୍ରେନିଂ ସହିତ ଜମିରେ ଔଷଧ ପକାଇବା ଭଳି କାମକୁ ମହିଳାମାନେ ଏବେ ସହଜରେ କରିପାରୁଛନ୍ତି, ଫଳରେ ନାରୀମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରୁଛନ୍ତି। ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନାରେ ପ୍ରାୟ 12 କୋଟି ସଂଖ୍ୟକ ପାଇଖାନାକୁ ଗରିବ ମହିଳାମାନଙ୍କ ଘରେ ବସାଯିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହିତ ମହିଳାମାନେ ଶାନ୍ତିରେ ଏକ ସ୍ୱାସ୍ଥ୍ୟପ୍ରଦ ଜୀବନ ଜୀଇଁପାରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ଧୂଆଁମୁକ୍ତ ରୋଷେଇ କରିବା ଭଳି କାମ ଅତି ସହଜରେ ହୋଇପାରୁଛି, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ସହିତ ଶାନ୍ତି ପ୍ରଦାନ କରୁଛି। କୋଟି କୋଟି ମହିଳା ଏହା ମାଧ୍ୟମରେ ଯଥେଷ୍ଟ ଲାଭ ପାଉଛନ୍ତି। ବେଟି ବଚାଓ ବେଟି ପଢାଓ ଏକ ଫଳପ୍ରଦ ଯୋଜନା, ଏହା ମାଧ୍ୟମରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଠାରୁ ଆରମ୍ଭ କରି ପୁଅ ଏବଂ ଝିଅ ମଧ୍ୟରେ ଥିବା ସଂଖ୍ୟାଗତ ତାରତମ୍ୟକୁ ରୋକାଯାଇ ପାରୁଛି। ଝିଅମାନେ ପୁଅଙ୍କ ଭଳି ସମାନ ଅଧିକାର ପାଇ ପାଠ ପଢି ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ଆୱାଜ ଯୋଜନା ମାଧ୍ୟମରେ ଝିଅଟିଏ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଧିକାର ପାଇବା ଏବଂ ସ୍ୱାମୀଙ୍କ ସମ୍ପତ୍ତିରେ ମଧ୍ୟ ନିଜର ଅଧିକାରକୁ ସାବ୍ୟସ୍ତ କରି ଶାନ୍ତିରେ ଜୀବନ କଟାଇ ପାରୁଛି। ନାରୀମାନଙ୍କୁ ଘରୁ ପଦାକୁ ଆଣି ରୋଜଗାର କ୍ଷମ କରିବା ସହିତ ସୁସ୍ଥ ରଖିବାର ପ୍ରୟାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଛି। ଏହା ବ୍ୟତୀତ ପାଠ ପଢିବା, ଖେଳିବା, ଗବେଷଣା କରିବା କ୍ଷେତ୍ରରେ ମଧ୍ୟ ମହିଳା ଏବଂ ଝିଅମାନଙ୍କର ଯୋଗଦାନ ଆମର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରୁଛି। ଏସବୁ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ଟଙ୍କା ପଇସା ନେଣଦେଣ କରିବା, ପରିବହନ, ଯୋଗାଯୋଗ କ୍ଷେତ୍ରରେ ଆମ ଦେଶ ଆଗେଇ ପାରିଛି। ପ୍ରଧାନମନ୍ତ୍ରୀଙ୍କ ପକ୍କା ଘର ଯୋଜନାରେ ଏବଂ ଅଟଳ ପେନ୍ସନ ଯୋଜନାର ସୁଫଳ ଏବେ ଗରିବଙ୍କ ପାଖରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ କେବଳ ମହିଳା ନୁହନ୍ତି ବରଂ ଗରିବ ପୁରୁଷ ଲୋକଟିଏ ମଧ୍ୟ ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆୟୁଷ୍ମାନ ଯୋଜନା ମାଧ୍ୟମରେ 70 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ସହିତ ଅଭାବୀ ଲୋକଟିଏ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ମାଗଣାରେ ପ୍ରାୟ 500 ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସେବା ପାଇପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁନିଶ୍ଚିତ ଖାଦ୍ୟ ମାଗଣାରେ ମିଳିପାରୁଛି, ଯାହାଫଳରେ ଖାଦ୍ୟ ଶସ୍ୟ ବିନା କେହି ଭୋକ ଉପାସରେ ରହିପାରିବେ ନାହିଁ। ଏଭଳି ବ୍ୟବସ୍ଥା ସହିତ ଜଳ ମିଶନ ଯୋଜନା ମାଧ୍ୟମରେ ପ୍ରତି ଘରେ ନଳ ମାଧ୍ୟମରେ ଜଳ ଯୋଗାଇବା କାର୍ଯ୍ୟ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ ଘର ଘର ମାଗଣା ବିଜୁଳି ବା ସୌର ପ୍ୟାନେଲ ଯୋଜନା ମାଧ୍ୟମରେ ସ୍ୱଚ୍ଛ ବିଦ୍ୟୁତ ଉତ୍ପାଦନ ସହିତ ଘରକୁ 78,000 ଟଙ୍କାର ସବସିଡି ରାଶି ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛି। ଏସବୁ ବ୍ୟତୀତ ଆମର ସୈନ୍ୟ ବାହିନୀକୁ ସଶକ୍ତ କରିବା ଏବଂ ସେମାନଙ୍କର ମନୋବଳକୁ ବଢାଇବା ପାଇଁ ସମାନ କାମକୁ ସମାନ ଦରମା ସହିତ ପେନ୍ସନ ମିଳିବା ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରୀୟ ସୈନିକ ବୋର୍ଡ ଯୋଜନା ମାଧ୍ୟମରେ ମୃତ ସୈନିକମାନଙ୍କର ପିଲାମାନଙ୍କର ପଢା ଖର୍ଚ୍ଚ, ଝିଅ ବିଭାଘର ପାଇଁ 1 ଲକ୍ଷ ଟଙ୍କା ସେମାନଙ୍କର ବିଧବାମାନଙ୍କୁ ପ୍ରଦାନ କରାଯାଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନକଲ୍ୟାଣ ଯୋଜନାର ସତେ ଯେପରି ଅନ୍ତ ନାହିଁ, ଯାହା ଆମର ଭାରତବାସୀଙ୍କୁ ଏକ ଚିନ୍ତାମୁକ୍ତ ଜୀବନ ଜୀଇଁବାରେ ସହାୟକ ହେଉଛି। ଏଠାରେ ମୁଁ କହିବାକୁ ଚାହେଁ ଆମ ଦେଶର ମହିଳାମାନେ ପ୍ରାୟ 50% ସେମାନଙ୍କର ସଂଖ୍ୟା, ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଗୋଟେ ଉଚ୍ଚ ଚିନ୍ତାଧାରାରେ ସାମିଲ କରିବା, ଏହା ଆମ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ। କେବଳ ତାଙ୍କର ସ୍ୱପ୍ନ ହେଲେ ଚଳିବ ନାହିଁ, ଆମେ ସମସ୍ତେ ଆମର ଝିଅମାନଙ୍କୁ, ଆମର କନ୍ୟା ରତ୍ନମାନଙ୍କୁ, ଆମର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯେତେ

ସେ ସବୁ ପରିକଳ୍ପନା ନରେନ୍ଦ୍ର ମୋଦିଙ୍କର ମୁଣ୍ଡକୁ ଆସୁଛି, ଆମେ ତାକୁ ସାକାର କରିବା। ମୁଁ ମଧ୍ୟ ଜଣେ ସ୍ୱାବଲମ୍ବୀ ମହିଳା ହିସାବରେ ବୁଝୁଛି ଯେ ସଂସାରର ବୋଝ କେବଳ ପୁରୁଷ ଲୋକମାନେ ନେଇପାରିବେ ନାହିଁ। ଆମେ ତାଙ୍କୁ ସଶକ୍ତ କରିବା, ଆମ ଦେଶକୁ ସଶକ୍ତ କରିବା, ଏକ ଅର୍ଥନୀତିରେ ଅଗ୍ରଣୀ ଦେଶବାସୀ ହିସାବରେ ଆମେ ଗର୍ବର ସହିତ ମଥା ଟେକି ଚାଲିପାରିବା।

ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ

0: ଶୃଙ୍ଖଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, भुवनेश्वर।
1: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
2: TLI है ना?
3: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା, କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, ଇପିଏଫ୍ଓ ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଫ୍ଟୱେୟାରରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ଯେଉଁ ସଫ୍ଟୱେୟାର ଚେଞ୍ଜ ହେଉଛି ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ

ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1,609 ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଜଣ ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି।
ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ

0: ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210+ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130 ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ, ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ

0: ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମ୍ୟାଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରିବାର ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି ଆଉର କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନୁ ଧୁକାଗଡ୍ଡି ସାଙ୍ଗେ ହୋଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ରାଜ୍ୟ ସରକାରଙ୍କର ସଫଲ 2 ବଛର ଆଉ କେନ୍ଦ୍ର ସରକାରଙ୍କର 12 ବଛର ପୂର୍ତ୍ତି ଅବସରରେ ଆଇବା 19 ଆଉ 20 ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତି ଆସୁଛନ୍। ଏହି ହାଇପ୍ରୋଫାଇଲ୍ ଗସ୍ତକେ ଠିକ୍ ଭାବେ ପରିଚାଳନା କରବାର ଆଉ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରବାର ଲାଗି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରୁ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୃହ ବିଭାଗ ଏସ୍ଇଏସ୍ ହେମନ୍ତ ଶର୍ମାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍, ରାଷ୍ଟ୍ରପତି ଆଇବା 19 ତାରିଖ ମୟୂରଭଞ୍ଜନୁ ପହଞ୍ଚବେ ଆଉ ଜୁନ୍ 20 ତାରିଖ ତାଙ୍କର ଜନ୍ମଦିନ ସେ ରାଇରଙ୍ଗପୁରନୁ ରହିବେ। ସେହିଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଲ୍ ରାଇରଙ୍ଗପୁରନୁ ପହଞ୍ଚିକରି ରାଷ୍ଟ୍ରପତିଙ୍କ ସହିତ ମିଳିତ ମଞ୍ଚନୁ

0: ସାଧାରଣ ସଭାକେ ସମ୍ବୋଧିତ କରିବେ। ଏହି ଅବସରରେ ଓଡ଼ିଶା ଓ ମୟୂରଭଞ୍ଜ ଲାଗି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ଶ୍ରୀ ମାଝୀ କହିଛନ୍, ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱ ଆଉ ବିଶ୍ୱ ମଞ୍ଚନୁ ଭାରତର ପ୍ରତିଷ୍ଠା ବଢ଼ାବାର ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇ ସମ୍ମାନ ପାଇଛନ୍। ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱଥି ଭାରତ ବିଶ୍ୱ ମଞ୍ଚନୁ ନୂଆ ଶିଘାକେ ପହଞ୍ଚବାର ସହିତ ପୃଥିବୀର ଭିନ୍ ଭିନ୍ ଦେଶ ଭିତରେ ନିଜର ସମ୍ପର୍କକେ ଆହୁରି ବରକସ କରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶ କରିଛନ୍। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଆଗରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଏ ମାସ 22 ତାରିଖ ତକ କଟକଣା ଜାରି କରିଛନ୍। ସେନ୍ତା ଆଇବା 21 ତାରିଖ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫେରଘା ହେବା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକେ ସ୍ୱାଗତ କରିଛି। ଏ ମାସ 30 ତାରିଖ ତକ କେନ୍ସି ମେସେଜ୍କେ ଯେନ୍ତା ସଂଶୋଧନ କରାଯାଇ ନାଇଁ ପାର୍ବା ସେଥିଲାଗି ପଦକ୍ଷେପ ନେବାର୍କେ ଟେଲିଗ୍ରାମ୍କେ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ତରଫରୁ କୁହାଯାଇଛି। ଗଲା ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକେ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍ଥି ସଂଶୋଧନ କରାଯାଇକରି ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବାର ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥକେ ନଜରଥି ରଖିକରି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଆଉ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗେ ସାହାଯ୍ୟ କରବା ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ନିଟ୍ ପରୀକ୍ଷାକେ ଶୃଙ୍ଖଳିତ କରବା ଲାଗି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକେ ଛାତ୍ରଛାତ୍ରୀମାନଙ୍କର ଯାଆସ ଲାଗି ବସ୍ର ବ୍ୟବସ୍ଥା କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ଲାଗି ସବୁ ବ୍ୟବସ୍ଥା କରାଯିବାର ଉପରେ ଜୋର୍ ଦିଆଯାଇଛି। ସେଆଡ଼େ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଉ ପରିଚାଳନାଗତ ପ୍ରସ୍ତୁତିକେ ନେଇକରି ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କର ଅଧ୍ୟକ୍ଷତାରେ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରର ମୌଳିକ ସୁବିଧା ସୁଯୋଗ ଆଉ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ଯାତ୍ରାକେ ସୁବ୍ୟବସ୍ଥିତ କରବାର ଆଉ ପରୀକ୍ଷା କେନ୍ଦ୍ରରୁ ସୁରକ୍ଷା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ଲାଗି ଶ୍ରୀ ମୋହନ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍। ଏନ୍ଟିଏ ତରଫରୁ ଆଇବା 21 ତାରିଖ ହେବାର୍କେ ଥିବାର ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ଥି ମିଳିପାରୁଛି। ସୂଚନା ଅନୁସାରେ ଆଡ୍ମିଟ୍ କାର୍ଡ ମିଳିବାର 24 ଘଣ୍ଟା ଭିତରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିଛନ୍। ପରୀକ୍ଷାର୍ଥୀମାନେ ଯେନ୍ତା ସହଜଥି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେଥିଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଆଧାର ଏକକ ପରିଚୟପତ୍ରର ଦୁର୍ବ୍ୟବହାର ବାବଦେ ହୋଇଥିବାର ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କୁ ଜବାବ ଦାଖଲ କରବାର ଲାଗି ନିର୍ଦ୍ଦେଶ ଦେଇଛନ୍। ନାଗରିକତା ଆବାସିକ ଠିକଣା ଆଉ ରହିବାର ଜାଗା କ୍ଷେତ୍ରଟି ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରବାର ସହିତ ଏତାକେ ଖାଲି ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରବାରକେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଉ ଜଷ୍ଟିସ୍ ଭି ମୋହନାଙ୍କର ଖଣ୍ଡପୀଠ ଏହି ମାମଲାର ବିଚାର କରିକରି ଜବାବ ଦାଖଲ କରବାର ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ କହିଛନ୍। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଆର୍ ଇତାର ସାଙ୍ଗେ ଜଡ଼ିତ ସବୁ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମଥି ମୁଖ୍ୟମନ୍ତ୍ରୀ କହିଛନ୍, ଏହି ସଫଳତା ଦେଶର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଗୋଟିଏ ସଶକ୍ତ ପ୍ରମାଣ ହେ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକେ ଆହୁରି ବରକସ କରବାର୍ଥି ସାହାଯ୍ୟ କରବା। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଆଉ ବିକାଶ କ୍ଷମତାକେ ନୂଆ ପରିଚୟ ଦେବାର ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଟା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶିବ ମନ୍ଦିରମାନଙ୍କେ ଆଜି ପତର ପେଣି ହେଉଛି। ସୂଚନା ଅନୁସାରେ ଶଙ୍ଖ ଘଣ୍ଟ ଦୁଲଦୁଲି ଆଉ ଲୋକନାଚ ଦଲ ସାଙ୍ଗେ ନେଇକରି ବରପିତା ସପ୍ତଋଷି ଆର୍ ପଡ଼ାମାନଙ୍କର ମୁରବୀମାନେ କନିଆ ଖୋଜିବାରକେ ଶୋଭାଯାତ୍ରାଥି ବାହାରିଛନ୍। ଏ ବାବଦେ ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ କହିଛନ୍,
1: ଆଜି ଆମର ପତରପେଣିଆ ଇହାଦେ ସନ୍ଧ୍ୟା 7ଟାରୁ ଆରମ୍ଭ ହୋଇକରି ବଜା ବଜା ସହିତ ବିଭିନ୍ନ ପ୍ରକାର ଲୋକନୃତ୍ୟ ତା ସହିତ ବଡ଼ ପିତା ସମର ସୁପୁକାର ଏବଂ ତାଙ୍କ ସହିତ ସପ୍ତଋଷି ମନ୍ଦିରରେ ପୂଜା ସରିଲା ପରେ ଗ୍ରାଣ୍ଡ ପ୍ରସେସନ୍ରେ ଆମେ ମାନସୀ କ୍ଲବରେ ପହଞ୍ଚିଲା ପରେ ପତରପେଣି କାର୍ଯ୍ୟ

ଆଇବା କାଲ ଶିବ ମନ୍ଦିର ମାନଙ୍କର ମହାଦେବଙ୍କର ବିହା ଲାଗି ଗୁଆଗୁଡ଼ା ଦିଆଯିବା। ଆଇବା 18 ତାରିଖ ଗୁରୁବାର ରାତି ସବୁ ଶିବ ମନ୍ଦିର ଦେବଦେବ ମହାଦେବ ବରାତି ବାହାରବେ। ବ୍ରହ୍ମ ମୁହୂର୍ତ୍ତନୁ କନ୍ୟା ପିତାମାତାଙ୍କର ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହାଘର ହେବା। 19 ତାରିଖ ଶୁକ୍ରବାର ଅଧରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି 20 ତାରିଖ ଉପରବେଲା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫେରିବେ। ମହାନଦୀ ଜଲବିବାଦ ମାମଲାଥି ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଆଜିଠାନୁ ନୂଆଦିଲ୍ଲୀ ନୁ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆଲୋଚନା ମୂଲ ହୋଇଛି। ଜୁନ୍ 26 ତାରିଖ ତକ ଚାଲବାର୍କେ ଥିବାର ବୈଠକଥି ଦୁଇ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଲ ବଣ୍ଟନ ଆଉ ଇତାର ସାଙ୍ଗେ ଜଡ଼ିତ ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରୁଛନ୍। ସୂଚନା ଅନୁସାରେ ଏହି ଆଲୋଚନାର ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ପାଶେ ଦାଖଲ କରାଯିବା। ନୂଆପଡ଼ା ଜିଲ୍ଲା ନୁ 44,000 ଲକ୍ଷପତି ଦିଦି ତିଆରି କରାଯାଇଛି ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନୁ କେନ୍ଦ୍ର ସରକାରଙ୍କର 12 ବଛର ଆଉ ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ ସେମାନଙ୍କର ଭିତରେ 36,000 ଅଧିକା ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ଯୋଡ଼ିକରି ଋଣ ବାବଦେ 92 ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛି। ଇତାର ଛଡ଼ା ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକ ଆଉ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୌଦ୍ଧ ଜିଲ୍ଲା ବଲାକିରା ବ୍ଲକଠାରେ ଆଇନସେବା ପ୍ରାଧିକରଣ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମଟି ଶିଶୁ ଶ୍ରମିକ ଆଇନ ଯୌତୁକ ନିର୍ଯାତନା ଆଉ ମହିଳା ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରତାପ କୁମାର ପାତ୍ରଙ୍କ ସହିତ ଆଇନ ବିଭାଗ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଦେବଗଡ଼ ନଥିବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରେକ୍ଷାଳୟ ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା 2036 ଭିଜନ ସାକାର କରବାର ଲାଗି ଆହ୍ୱାନ ଦେଇଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁନକର ଉପସ୍ଥିତି ପ୍ରଗତି ପ୍ରବାହ ଆଉ 2 ବର୍ଷ 2 ଗୁଣା ବିକାଶ ବହି ଉନ୍ମୋଚନ ହୋଇଥିଲା। ଇତାର ସହିତ ଅତିଥିମାନେ ସିଏମ୍ କିଷାନ ପିଏମ୍ ଆବାସ ଲକ୍ଷପତି ଦିଦି ସହିତ ଭିନ୍ ଭିନ୍ ଯୋଜନାର ହିତାଧିକାରୀମାନଙ୍କୁ ସାହାଯ୍ୟ ବାଣ୍ଟିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲାକେ ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେ ଇଲାକାକେ ମୌସୁମୀ ଛୁଇଁଛି। ଆଇବା 3-4 ଦିନ ଭିତରେ ଅଲଗା ଜିଲ୍ଲାମାନଙ୍କୁ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଏହି ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଧୋକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରବାର ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଆଜି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି ଆଉର୍ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଜି ସେଭେନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଆନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ. ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ. ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ. ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ. ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ. ଫ୍ରାନ୍ସର ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି ସେଭେନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି. ଏଭିଆନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି. ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଆନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ. ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ. ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ. ଜି ସେଭେନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି. ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି, ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି, ସୁରକ୍ଷା, ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି. ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି. ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ. ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ. ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ. ଏହି ଅଧିବେଶନରେ ଜି ସେଭେନ୍ ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ. ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ. ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ. ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି. ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ. ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33ଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି. କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି. ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି. କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି. ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି. ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି.

ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ ଟ୍ରଷ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ, କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସାନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହି ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି ବସ୍ଟି ଲେବଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଙ୍ଘନ କରି ବସ୍ଟି ଲେବଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଙ୍ଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ

0: ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକଶିତ ମାନେ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯୋଉ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
4: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଏଲ୍ଓମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ ଏସ୍ଏମ୍ସି ପକ୍ଷରୁ ବୁର୍ଲାସ୍ଥିତ ଏମ୍ସିସିଏମ୍ଆର୍ଏଫ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରି ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବ ପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଆୟୋଜନ ହୋଇଛି।
2: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର

କୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ତ ତାର ମଝିରେ ଦୁଇ ତିନି ଧାଡ଼ି ଆରୁଡ଼େ କାଣା ଦିଆହେବା
1: ମିଶିକରି ହେବା ବୋଲ
0: ମିଶେଇକିରି ଗୋଟିଏ ଫସଲରେ ବି ଯଦି କେନ୍ସି ରକମର ଅସୁବିଧା ହେଲା ଆର୍ ଗୋଟେ ଫସଲରୁ ଆମକୁ ଲାଭ ମିଳି ପାର୍ବା।
1: ବଢ଼ିଆ କଥା ତ ଦାଦା।
0: ତ ବାବୁ ଯେତେବେଳେ ବଢ଼ିଆ କଥାଟେ ବୋଇଲ ନ
1: ହଏ
0: ଏଇଟା ଶୁଣୁଆଜ ଆମର ଯେନ୍ କୃଷି ବିଜ୍ଞାନ କେନ୍ଦ୍ର ଠାନେ ଅଛନ୍ ଆମର କୃଷି ବୈଜ୍ଞାନିକ ମନୋଜ କୁମାର ବାରିକ ଆଜ୍ଞା। ହଁ
1: ହଁ
0: ତ ଆଜ୍ଞାଙ୍କ ନିକେ ଫୋନ୍ଟେ ଲଙ୍ଗୁ। ଜୁହାର ଆଜ୍ଞା।
2: ଜୁହାର।
0: ଯା ହଉ ସମୟ ଟିକେ ଦେଲେ ଆମକୁ ଆମର ଅଞ୍ଚଳର ପାନପାକ୍କେ ନେଇକିରି ଦୁଇ ଚାରିଟା କଥା ହେମା ବୋଲୁଥିଲୁ ଆଜ୍ଞା। ଦେଖୁନ୍ ଏଇ ଯେନ୍ ଫସଲ ବିବିଧିକରଣ ଗୋଟେ ବୋଲୁଛନ୍ ଆଜ୍ଞା, ଏଇଟା କାଣା ଏ ପ୍ରକୃତିରେ?
2: ଆକ୍ଚୁଆଲ ଆମର ଫସଲ ବିବିଧକରଣ ବୋଲେ ଆମେ ବୁଝୁ ଯେ ଆମେ ଗୋଟେ ଜମିରେ ବା ସେଇ ଗୋଟେ ସମାନ ଜମିରେ ବାର ବାର ଗୋଟେ ଫସଲ ଆମେ ଚାଷ କରୁଛୁ। ତ ସେଇ ଗୋଟେ ଫସଲ ଚାଷ କଲା ବେଳେ ଆମର ବିଭିନ୍ନ ପ୍ରକାର ଚାଷର ସମସ୍ୟା ଦେଖାଯାଇଥାଏ। ଯେନ୍ତା କରି ମାଟିର ଉର୍ବରତା କମିଥାଏ ଧୀରେ ଧୀରେ, ତାପରେ କିଛି ଆମର ରୋଗ ପୋକ ର ଯୋଉ ତାଙ୍କର ମାନେ ଅବସ୍ଥାନ ଧୀରେ ଧୀରେ ମାନେ ତାଙ୍କ ରେଜିଷ୍ଟାନ୍ସ ଧୀରେ ଧୀରେ ବଢିଥାଏ, ରୋଗ ପୋକ ଅଧିକ ହେବାର ଆଶଙ୍କା ଥାଏ। ସେଥିଲାଗି କାଣା ହୁଏ ନା ଗୋଟେ ଜମିରେ ବାର ବାର ଗୋଟେ ଫସଲ ଚାଷ ନାଇଁ କରିକିରି ଆମେ ବିଭିନ୍ନ ପ୍ରକାର ଫସଲ ଯଦି ଚାଷ କର୍ମା ଆଉ ବର୍ଷ ସାରା ଯଦି ଚାଷ କରିପାରମା, ଯଦି ପାଣିର ସୁବିଧା ଅଛି ବା ସୁବିଧା ଅନୁଯାୟୀ ଆମେ ଯଦି ବର୍ଷ ସାରା ଚାଷ କରିପାରମା, କିମ୍ବା ନେଇ ହେଲେ ବି ଖରିଫରେ ଯେନ୍ ଚାଷ କରୁଛେ ଆମେ ବଦଳେଇ ବଦଳେଇକିରି ଫସଲ ଗୋଟେ ଜମିରେ ଚାଷ କଲେ ଆମେ ଠିକ ଭାବରେ ଲାଭ ପାଇପାରମା, ଆଉ ଅମଲ ବି ଠିକ ହେଇପାରମା, ମାଟିର ଅବସ୍ଥା ବି ଠିକ ରହିବା। ଆଉ ସେଥିଲାଗି ବିଭିନ୍ନ ପ୍ରକାର ପ୍ରଣାଳୀ ବିଭିନ୍ନ ପ୍ରକାର ଟେକ୍ନିକ ବି ଅଛି, ସେଟା ଆମେ ସେ ଅନୁସାରେ ତାକୁ ନିଜ କ୍ଷେତ୍ରରେ ସେଇଟା ଆମେ ପ୍ରୟୋଗ କରିପାରମା। ଯେନ୍ତା କରି ଯେ ଆମର ଗୋଟେ ପ୍ରକାର ହେଲା କ୍ରପ ରୋଟେସନ ବା ଫସଲ ପର୍ଯ୍ୟାୟ, ଆଉ ଗୋଟେ ପ୍ରକାର ହେଲା ଇଣ୍ଟରକ୍ରପିଂ ବା ଅନ୍ତ ଫସଲ କର୍ମା, ଆଉ ଗୋଟେ ପ୍ରକାର ହେଲା ମିକ୍ସଡ ଫାର୍ମିଂ ମିଶ୍ରିତ ଚାଷ କରିମା, ଏବଂ ଆଉ ଗୋଟେ ପ୍ରକାର ହେଲା ଆମେ ଇଣ୍ଟିଗ୍ରେଟେଡ ଫାର୍ମିଂ ସମ୍ବନ୍ଧିତ ଚାଷ କୃଷି କରିପାରମା। କ୍ରପ ରୋଟେସନ କଲେ କାଣା ହେବା ନା ଆମେ ଋତୁ ଅନୁସାରେ ବା ସମୟ ଅନୁସାରେ ଆମେ ବିଭିନ୍ନ ଫସଲକେ ଚେଞ୍ଜ କର୍ମା। ଗୋଟେ ଜମିରେ ଆମେ ଧାନ ଲଗାଲେ ମନେକର, ତାରପରେ ଧାନ କାଟିକିରି ତାର ପରବର୍ତ୍ତୀ ସମୟରେ ସେଇ ସମାନ ଜମିରେ ଆମେ ଅଲଗା କିଛି ଫସଲ କର୍ମା, ଯେନ୍ତା ମୁଗ ଜାତୀୟ ବା ମୁଗ ବିରି କୋଳଥ ଡାଲି ଜାତୀୟ ହେଲା ବା ତୈଳବୀଜ ଜାତୀୟ ଫସଲ ହେଲା, ଏନ୍ତା କରି ଆମେ ଯଦି ବଦଳାଇମା ତାହେଲେ ସେଟା ଆମର ମୃତ୍ତିକାର ସ୍ୱାସ୍ଥ୍ୟ ଠିକ ରହିବା, ମାଟି ବି ଉର୍ବର ରହିବା, ଆଉ ଆମର ଅମଲ ବି ଠିକ ହେବା, ରୋଗ ପୋକର ଆକ୍ରମଣ ବି ଟିକେ କମ ରହିବା, ଆଉ ଅମଳ ବି ବଢ଼ବା, ଇନକମ ବି ଚାଷୀଙ୍କର ବଢି ପାରବା।
0: ଆଜ୍ଞା ଆଜ୍ଞା। ଆର ଗୋଟେ କଥା କହିବେ ତ ଆଜ୍ଞା, ଦେଖୁନ୍ ଇ ଯେନ୍ ଆମେ ଫସଲ ବିବିଧିକରଣ କରବାର ଦ୍ୱାରା ଧରୁନ୍ ଗୋଟେ ଜମିତି ଦୁଇଟା କି ତିନିଟା ପ୍ରକାର ଫସଲ ଆମେ କଲା, ଇତାର ଦ୍ୱାରା ରୋଗ ପୋକ କେ ବି ସମ୍ଭଲାବାର ଲାଗି କାଣା ସୁବିଧା ହେସି ବୋଲସନ୍ ଯେ ଆଜ୍ଞା ଏଇଟା ଠିକ କେ?
2: କହିଲେ ଗୋଟେ ଫସଲ କେ ଯଦି ବାର ବାର ଗୋଟେ ଜମିରେ ଆମେ କର୍ମା, ତ ସେ ଯେନ୍ ଯେନ୍ ପାଥୋଜେନ୍ ବା ମାଟିରେ ଯେନ୍ ପ୍ରକାର ଜୀବାଣୁ ଥାନ୍ ବା ଆମର ରୋଗ ପୋକ ସହଣି ଶକ୍ତିଟା ତାଙ୍କର ପ୍ରାଦୁର୍ଭାବଟା ରୋଗ ପୋକର ପ୍ରାଦୁର୍ଭାବଟା ଧୀରେ ଧୀରେ ସେଠି ରେଜିଷ୍ଟାନ୍ସ ହେଇକି ସେମାନଙ୍କର ବଢି ଚାଲେ,
0: ତ
2: ସେମାନଙ୍କର ସେଇ ମାନେ ଇନଫେଷ୍ଟେସନ ଯେନ୍ ରୋଗ ପୋକ ଲାଗବାଟା ସହଜ ହେଇଯାଏ, ସେମାନେ ସହଜରେ ଆକ୍ରମଣ କରିପାରନ୍ତି,
0: ହେଲା
2: ସହଜରେ ସେଟା ଆମକୁ କ୍ରପ ଲସ୍ ଆଡକୁ ଗତି ହେଇପାରବା, ତ ସେଇଟା ବି କମିଯିବା। ଆମେ ଯଦି କ୍ରପ ଚେଞ୍ଜ କରିବା ବିଭିନ୍ନ ପ୍ରକାର, ଯେମିତି ମୁଗ ବିରି ଦେଲେ ତାର ଯୋଉ ମୁଗ ବିରିରେ ଗୋଟେ ପ୍ରକାର ତାଙ୍କ ଚେରରେ ଗୋଟେ ନଡୁଲ ଥାଏ, ସେଟା ନାଇଟ୍ରୋଜେନ୍ ଫିକ୍ସେସନରେ କାମରେ ଆସେ, ସେଟା ମାଟିର ଉର୍ବରତା ବଢେ। ତାପରେ ସେ ବିଭିନ୍ନ ପ୍ରକାର ପତ୍ର ମାଟିରେ ପଶିକି ପଡିକିରି ତାର ମାଟିର ମଧ୍ୟ ଉର୍ବରତା ଚେଞ୍ଜ ହବ, ବଢିପାରିବ, ଏମିତି ବିଭିନ୍ନ ପ୍ରକାର ଆମେ ସୁବିଧା ପାଇପାରମା।

0: ତାପରେ ଆମେ କାଣା କରବା ନା, ହାଇ ରିଚ୍ କ୍ରପ ଯେନ୍ତା ରହୁଛେ ସେଗାକେ ନି କରିକି ସର୍ଟ ଡ୍ୟୁରେସନ୍ ମରୁଡ଼ି ସହନ ଶକ୍ତି କ୍ରପ, ଏଇସବୁ ଲିଗ୍ୟୁମ୍ କ୍ରପ, ଲିଗ୍ୟୁମ୍ ମାନେ ଆମର ଯେନ୍ତା ଆମର ଡାଲି ଜାତୀୟ
1: ଆଜ୍ଞା
0: ଫସଲ ଚାଷ କରିକି ଆମେ ମାଟିର ଉର୍ବରତା ସାଙ୍ଗେ ବଢେଇବା, ତା ସାଙ୍ଗରେ ଆମେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ବୃଦ୍ଧି କରିକି ଆମେ ଚାଷୀ ଭାଇମାନେ ଉନ୍ନତି ହେଇପାରିବେ।
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର କଥା, ଦୁଇ ଚାର ପଦ କଥା କହିଲେ ଆଜ୍ଞା। ଯାହା ହଉ, ଆଜି ଫୋନ୍ କଲାକି ଆପଣ ଏତେ ସୁନ୍ଦର କଥା ଗୁଡ଼ାକ କହିଲେ, ଆମର ଶ୍ରୋତା ଭାଇ ବହିନୀ ମାନେ ନିଶ୍ଚିତ ଭାବେ ଇ ଦିଗେ ଇ ବର୍ଷ ଠାନୁ ତାଙ୍କର ଚାଷର ଭିନ୍ନ ଭିନ୍ନ ପରିବର୍ତ୍ତନ କରବାର ମୂଲ କରିବେ, ଆରୁ ସେମାନେ ତାଙ୍କର ଫସଲକେ ନୁକସାନକେ ଆଡ଼କେ ନି ନେଇକିରି ଲାଭ କେନ୍ତା କରି ହେବା ସେ ବାବଦରେ ନିହାତି ଭାବେ ଆଗ୍କେ ବଢ଼ବେ, କାମ କବାର କରିବେ ବୋଲିକିରି ଆଶା କର୍ମା ଆମେ। ସମୟ ଦେଲେ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା। ଜୁହାର
2: ଦଦା।
1: ହଁ ବାବୁ,
2: ମୁଇଁ ସବୁ ଶୁଣୁଥୁନି ବୁଝିଲ, ବନେଟେ କଥା ଜାଣିନି, ବାକି ଗୁଟେ କଥା
1: କହ,
2: ଆମର ଚାଷୀ ଭାଇମାନେ ଇହାଦେ କାଣା କାଣା କରୁଥିବେ?
1: ହଁ ହେଟା ବି ଆଏ, ଗୋଟେ କାମ କରୁଁ, ଇ ଆମର ଯେନ୍ ଡୁଙ୍ଗୁରିପାଲି ଆଡ଼େ ଫୋନ୍ଟେ ଲଗଉଁ ହୋ, ଆମର ସେ ଅଞ୍ଚଲ ତ ପାନି ଖାଇଲା ଅଞ୍ଚଲ ଆଏ, ଫିର୍ ବି ଚାଷୀ ଭାଇମାନେ ଚାଷର ପ୍ରସ୍ତୁତି କାଣା କରୁଛନ୍ ଜାନି ହେବା ଆଜ୍ଞା ଜହନେ କନିକେ ଫୋନ୍ଟେ ଲଗଉଁ।
2: ହଁ
1: ଜୁହାର ଆଜ୍ଞା। ଯା ହଉ, ଫୋନ୍ ଲଗାଲା କି ଆପଣଙ୍କ ନିକେ ଫୋନ୍ଟା ଲଗାଲା, ଯା ହଉ ବହୁତ ଦିନ ପରେ କଥାବାର୍ତ୍ତା ଟିକେ ହେମା। ତ ଆଜ୍ଞା, ପହେଲା ଆମର ଶ୍ରୋତା ଭାଇ ବହିନ ମାନଙ୍କୁ ଆପଣଙ୍କର ପରିଚୟଟା ଦେବେ, ଆପଣଙ୍କ ନାଁ ଗାଁ ଘର କହିବେ ଟିକେ।
3: ମୋ ନାଁ ଲଲିତ ପ୍ରଧାନ, ଗାଁ ମହିଳାସାରି, ପୋଷ୍ଟ ଅଫିସ ସମ୍ବଲେଶ୍ୱର, ଥାନା ଡୁଙ୍ଗିପାଲି, ଜିଲ୍ଲା ସୋନପୁର।
1: ଚାଷ ବାସ ସୁର କେନ୍ତା କେନ୍ତା ହେଇଛି?
3: ଧାନ ତ ନେ ହେବାକି ବିସ୍ତରା କରା ପାତଲ ଶୀତଲ କରି ତିନ ଥର ମାରିଦେଲା, ଚକଡ଼ା ଲାଗିଥିଲା, କିନ୍ତୁ ଧାନ ଭଲ ହାଇଦ୍ରା ଦେଲା ଆଜ୍ଞା।
1: ହଁ ହଁ ହଁ ହଁ, ଧାନ କଟା କୁଟି
3: ଏକସ୍ତର ପାକେଟ ଯାଇଛି ଆଜ୍ଞା, ଏକର ତ ଏକସ୍ତର ପାକେଟ ହେଲା ଏଥର।
1: ଆରେ ଆରେ ଆରେ, ମୁଡ଼େ ମୁଡ଼ା ସାଇଲେ ନ ପୁରା ନେଇ କେ?
3: ହଁ ନାଇଁ, ସେଟା ମଣ୍ଡିକେ ଯାଇଛି, ଗୋଦାମ ଘରେ ଭରି ଦେଇଛୁ, ଧାନ ନେ ଉଠାବାର ତେଲ ନେଇ ଡାକବାର ତେଲ।
1: ଆଚ୍ଛା ଆଚ୍ଛା, ଟୋକନର ସମୟକେ ଯୋଗିଛନ୍?
3: ସେମାନେ ଡାକିବେ 20 ତାରିଖ ତ ମୋର ଟୋକନ ନମ୍ବର ଅଛି।
1: ଆଚ୍ଛା, ଯେ ଯେନ୍ ସମସ୍ୟା କହିଲେ, ଚକଡ଼ା ହେଇଗଲା, କରା ମାରିଦେଲା, ପ୍ରକୃତରେ ଚାଷୀ ଭାଇମାନଙ୍କ ଲାଗି ଏଇଟା ଗୋଟେ ବହୁତ ବଡ଼ ସମସ୍ୟାଟେ ନାଇଁ କେଁ?
3: ହଁ ଆଜ୍ଞା,
1: ଖୁସି ଲାଗିଥିବା
3: ଧାନ ଜମି ଭିତରେ ଝଡି ଯାଇଛି, ତିନ ଥର ପାତଲ ଶୀତଲ କରି କରା ମାରିଦେଲା ଲାଗେ
2: ଯେ ଲଳିତ ଆଜ୍ଞା।
3: ହଁ ଆଜ୍ଞା,
2: ଏଇଟା ତ ଯେନ୍ ଡାଲୁଆ ରଟା ଆପଣ ଯାହା ବି ହଉ ଅମଲ କରି କରି ଧରି ଆସିଲେ ନ ଘରକେ ବୋଲୁନ?
3: ହଁ ମଣ୍ଡି ଗଲା ନା ଆଜ୍ଞା, ଘରକେ ତ ନେ ଆଣବା ଯେ।
2: ହଁ ଅମଲ ତ ହେଇ ସାରିଲା ନ?
3: ହଁ ହଁ ଆଜ୍ଞା, ଅମଲ ହେଇ ସାରିଲା ନ,
2: ବାକି ଫେନ୍ ପଲେ ଆସିଲା ନ ଖରିଫଟା।
3: ହଁ ଆଜ୍ଞା,
2: ସେଥିର୍ ଲାଗି କାଣା କାଣା ସବୁ ପୂର୍ବ ପ୍ରସ୍ତୁତି ଚାଲିଛେ?
3: ଯେନ୍ ଧାନ ମାନେ ସବୁ ଖରା ପି ଟିକେ ଯାଉ ଖାଲି ଶୁଖଉଛୁ ଆଜ୍ଞା, ଇହାଦେ ବିହନ ବିଶୋଧନ ଲାଗି ମୁଇଁ ବିନା ପଇସା ମାରିଆ କେ ନାଇଁ କାମ ହାସଲ କରି ସେନ୍ତା ଚିନ୍ତା କରୁଛି ଟିକେ। ଖରା ଦି ସବୁ ଶୁଖଉଛୁ, ତାତି ଦି ପରିଆ ଖରା ଦୁଇଟା ଦୁଇ ପରେ ଯେତେ ବିହନ ଧାନ ଶୁଖା ଶୁଖି ଚାଲିଛେ, ତାପରେ ଖରା ଦି ଯେନ୍ ଯେନ୍ ବୁଢା ବୁଢ଼ୀ ଜମି ଗୁଡାକ ଜିତା ଜିତି ଲାଗିଛେ ନେ ବୁଲ୍ବା ବୋଲି ଚାଲିଛେ।
2: ଯେ ଏ ବର୍ଷ କାଣା କାଣା ସବୁ ବିହନ ରଖିଲେ ନ?
3: ବିହନଟା କରାହେବା, ସନ୍ନା ଧାନ ଟିକେ ଖାଇବାର ଲାଗି କରାହେବା, ବାକିଟା ଯମୁନା କରାହେବା ଆଜ୍ଞା।
2: ବିକ୍ବାର ଲାଗି ବୋଲୁନ?
3: ହଁ ବିକ୍ବାର ଲାଗି, ଗୋଟେ ସୁରେ ସମସ୍ତେ ଚାଷୀ ମାନେ ସେ ଚାଷ କରୁଥିବେ, ଅଲଗା ଧାନ ଯଦି ଲାଲ ଧାନ କରୁଥିବେ, କିଏ ଗୋଟେ କାଁ ବାହାର ସେମାନେ ବାହାରୁଛୁ ସମସ୍ତେ।
2: ଯେ ଆପଣଙ୍କର ହେନ ଗତ ବର୍ଷ ତ ମହିମା ଧାନ ବହୁତ ବଢିଆ ଲୋକ କରିଥିଲେ, ଏ ବର୍ଷ କେନ୍ତା କରୁଛନ୍?
3: କରିଥିଲେ ମହିମା ଧାନ ଗଲା ବର୍ଷ କରିଥିଲି, କିନ୍ତୁ ଦେଖବାର କେ ବହୁତ ବଢିଆ ବଡ଼େ ବଡ଼େ ଗଜ ହଉଥିଲା, କିନ୍ତୁ ଆଦା ଦେଖଲା ଲାଗେ ଯମୁନା ଧାନ ଟକି ନେଇଯାଇ।
2: ଯମୁନାଟା ବହୁତ ବଢିଆ ହଉଥିଲା ନାଇଁ କେଁ?
1: ଦେଖୁନ୍, ବଛରଟା ଯାକ ଖାଲି ଧାନ ଏକା କରୁଛନ୍, ଅଲଗା ଚାଷ କରବାର ଲାଗି ଆପଣଙ୍କୁ ମନ ଲାଗ୍ସି କି ନାଇଁ
3: ଆଜ୍ଞା? ମୋର ଜୀବନରେ ପ୍ରାୟ ଚାଷ, କୁଶେର ଚାଷ କରିଛେ, ଆଳୁ କରିଛେ, ଗହମ କରିଛେ, ମୁଗଫଲି କରିଛେ, କୁଶେର ଚାଷରେ ମୁଁ ବୁଲି ବୁଲି ଯାଇଛେ ଗଭର୍ଣ୍ଣମେଣ୍ଟ ତରଫରୁ ଯିବାକୁ ସିଲେକ୍ସନ ହେଇକିରି, ପ୍ରତ୍ୟେକ ଚାଷ କରି ଯାଇଛେ, ସବୁ ଚାଷ କି ମୋତେ ବହୁତ ଖୁସି ଲାଗିଲା। ଆରୁ ମୋ ବାରି ବୋରିଂ ବି ଏବେ ଖୋଲିକି ଆମର ଗୋଟେ ବହୁତ 60-70 ବର୍ଷ ସେଟାକେ କାମ ହାସଲ।

0: କରିକିରି ମୁଇଁ ବାଡ଼ି ସବୁ ପ୍ରକାର ପନିପରିବା ଏଥର ଖରା ଦିନେ ବି ବଜାର ଘିନି ବା ପୁଞ୍ଜା ସବୁବେଳେ ପାଉଛେ।
1: ଯା ହଉ ବହୁତ ବଢ଼ିଆ। ଯେ ଯେନ୍ ବାହାର କରିଛନ୍ ବୋରୱେଲଟେ କୁଡ଼ଲି ନ ବୋଇଲେ ଇହାଦେ କାଣା କାଣା ଅଛେ?
0: ଇହାଦେ ଅଛେ ପୁଟଲ ମନା ଦଶେ ଦେଇଛେ ଖାଇବାକେ ମିଳୁଛେ, କଲା ଦେଇଥିଲି ସେଟା ସରି ପସରା ଘିନି ଦେଇଛେ, ତାପରେ ମାଖନ ଖାଇବାର ତ ହୋଲି ଗଲା ବେଳେ ଫେରି ଶାଗ ଶୁଗା ଫୁଲ ମାଖନ ଫଲ ତାପରେ ଏନ୍ତା ଶାଗ ଖଡ଼ା ଅଛେ ପତର ଶାଗ ଅଛେ ଇହାଦେ ଭେଡ଼ି ଯୋଗେଇଛେ ଏବେ ବାହାରିଛେ ଘୁଆସୁମି ଯୋଗେଇଛେ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଯଦି ହିସାବ କର୍ମା ଗୋଟେ ଟେଲ୍ ଏଣ୍ଡର ଚାଷୀ ହିସାବରେ ଆପଣଙ୍କର ଅଞ୍ଚଳ ପ୍ରାୟ କେନାଲର ଲାଷ୍ଟ ଅଞ୍ଚଳ ହେ, ତ ପାଣିର ଅସୁବିଧା ହେସି କି ନେ ହୁଏ?
0: ପାଣିର ଅସୁବିଧା ସବୁ ପମ୍ପ ଚଲୁଥିଲେ ସବୁବେଳେ ଚଲୁଛେ, ସବୁବେଳେ ପମ୍ପ ମାନେ ଚଲା ହେଉଛି ଆଜ୍ଞା।
1: ଓହୋ, ହେନେ ଉଠା ଜଳସେଚନ ବ୍ୟବସ୍ଥା କରିକିରି ପାଣି ପଡ଼ଉଛନ୍ ଆପଣ?
0: ହଁ,
1: ଉଠା ଜଳସେଚନର ବ୍ୟବସ୍ଥା କଲେ ଏଇଟା କେନ୍ତା କିରି କଲେ? ସେ ତିନି ଚାରିଟା ଚାଷୀ ଭାଇ ମିଶିକିରି ଯେନ୍ କରୁଛନ୍ ହେନ୍ତା କଲେ କି ନିଜଟା ନିଜେ କରିଛନ୍?
0: ନାଇଁ, ଏକ୍ସଟ୍ରା ହେଲା ତ ନିଜର ତ ନିଜେ କରା ହେଇଥିଲା
1: ଆଜ୍ଞା,
0: ନିଜର କକା ବବା ସାଙ୍ଗେ ମିଶିକିରି ଗୁଟେ ଗୁଟେ ନିଜେ ଲୋନ୍ କରା ହେଇଥିଲା, ସେଟା ଲାଭ କରିକିରି ସୁଜା ସୁଜି ହେଇକିରି ସୋସାଇଟି କରା ହେଇଥିଲା। ଆର୍ ଯେତେବେଳେ 2003-04 ବିୟୁ କୃଷକ ଯୋଜନା ପାଣି ପଞ୍ଚାୟତ ବାହାରିଲା, ଗ୍ରୁପ ଗ୍ରୁପ 60-60 ଏକର ଗୁଟେ ଗୁଟେ ଗ୍ରୁପ ଚାଷୀ ହେଲୁ, ଆର୍ ସବୁ ମିଶି ମୂଷା କରି ସେଟା ମାନେ ସବୁ କରିକିରି ଚଲଉଛୁ ଆଜ୍ଞା। ସେ ଜିନିଷ ମାନେ ଦି ତିନ ଜାଗାରେ ଆମର ଲୋନ୍ କଲା, ଆମର ଏକ୍ସଟ୍ରା ଗୋଟେ ତ ନିଜର ପହଞ୍ଚୁ, ତାପରେ ବାହାରେ ଦୁଇ ତିନି ଜାଗା ଥିଲା ସବୁ ସାଙ୍ଗେ ଲୋକଙ୍କ ସାଙ୍ଗେ ମିଶିକିରି ସବୁ ନ ମିଲି ଦେଇ ନେଇକିରି କାମ କରିକିରି ଗୋଟେ ଜାଗାରେ ଖାଲି ସେଟା ସମଲଉଛେ। ଅଛେ ଯେନ ବାଘ କଲା ବେଳେ ଆମେ ଭାଇମାନେ ଗୋଟେ ଜାଗାରେ ବାଘ ଖାଲି ସେ ଜାଗାରେ ପ୍ରେସିଡେଣ୍ଟ ରହିକି ସେ ଜିନିଷଟା ସମଲଉଛେ ଇହାଦେ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ
2: ବୋଲେ ବହୁତ ବଢ଼ିଆ କଥା। ଦେଖୁନ୍, ବିହନ ପାଚଲ ତ ହେଇଗଲାନ, ଆପଣଙ୍କର ହେନେ ଜୁତା ଜୁତି କରି ବସିଲେ ନ ଭାଲ?
0: ନାଇଁ ନାଇଁ, ଜମି ଜୁତା ଦିନେ ଶୁଖା ଜୁତା, ଯଦି ଯେନ୍ ଜାଗା ବୁଢା ବୁଢ଼ୀ ହଉଛେ ମ୍ୟାଟ ଶୁଖିଛେ ବାହାର ଜାଗା ମାନେ ସେଟା ଶୁଖା ଜୁତା ହଉଛି ଇହାଦେ।
2: ପଲ୍ହା ପୁଲି ପକାବାର ଲାଗି କେନ୍ତା କେନ୍ତା କାଣା କଲେ ନ?
0: ନାଇଁ ନାଇଁ ନାଇଁ କରବାର, ଖାଲି ଟିକେ ଆମର ଜୁନ 20 ପରେ ଆମର ପଲ୍ହା ପ୍ରତି ବର୍ଷ ପଡ଼ସି, ଏଥର ଟିକେ ଅଛେ ତାର ଖରା ଯାଉ ହଉଛେ ବେଲେ ଟିକେ ଘୁଚି ଦଉଛୁ ତାହେଲେ ଟିକେ।
2: ହଁ ହଁ ହଁ ହଁ
0: ହଁ, ପାଣି ନହେଲେ ପାଖେ ଅଛେ, ପାଣି ଅସୁବିଧା ନାଇଁ ନ।
2: ଅଲଗା ବର୍ଷରୁ ଏ ବର୍ଷ ଟିକେ ଖରା ଅଧିକା ଲମ୍ବା ବି ରହିଲା ନ,
0: ତାପରେ ଖରା ଟି କାଣା ବେଶୀ ଖରା ହଉଥିଲା, ପାଣି ଅଂଶ ଟିକେ ଯଦି ରହିଯିବା ଦିନ ବେଲା ଖରା ଧାନ ଗଜା ଯଦିଥିବା ସିଝିଯିବା ଆଜ୍ଞା ହେଟା।
2: ହଁ ହଁ ହଁ,
0: ସେଟା ଗୋଟେ କାରଣ ଅଛି ଯେ ପାଣି ପୁରା ନିଷ୍କାସନ ଯଦି ଦିନ ବେଲା କରିବେ ରାତ ବେଲା ଭରିବେ ବେଲେ ରଖିପାରିବେ, ନହେଲେ ଖରାଟି ଟିକେ ଘାଣ୍ଟି ପାଣି ରହିଗଲେ ପତିକିରି ସବୁ ସିଝିଯିବା।
2: ବୋଲେ ଆପଣଙ୍କର ତ ହେନେ ସବୁ ରୁଆ ହଉଥିବ ଆଜ୍ଞା?
0: କେତେ
2: ଏକର ଯାଇଥିଲ କରିଥିଲେ କି?
0: ଆମର ଟୋଟାଲ ଜମି ଥିଲା ତ 10 ଏକର, ଚାରିଟା ଭାଇ ଏବେ ଭାଗ କରିଦେଲୁ ବୋଲେ କେତେ ହେବା? 2.5 ଏକର ଆଜ୍ଞା।
2: ହଁ ହଁ ହଁ ହଁ ହଁ, ବୋଲେ 2.5 ଏକର ସବୁ ହେଇଥିଲା ବୋଲୁନ?
0: ହଁ, ଡାଲୁଆ ତ ସବୁ ହେଇଯାଉଛି ଆଜ୍ଞା।
2: ବୋଲେ 71 ହେଲା ବୋଲେ ବି ଇଆଡ଼େ ହେଲା ନ ଆପଣଙ୍କର 140 ଉପରେ। ଏଥର କାଁ ଧାନ କରିଥିଲେ?
0: ମୋତେ ଆକାଶମା କରା ହେଇଥିଲା ଆଜ୍ଞା ସବୁ। ରାଜ ଚାଷୀ ମାନେ ଆକାଶ ଗଙ୍ଗା ହୀରାକୁଦ ଧାନ କରୁଛନ୍ତି ତ ଇହାଦେ, ଆର ସମସ୍ତଙ୍କ ହେଇଯାଉଛି ଆମରଟା ବୋଲି ସେ ପ୍ରାୟ ଚାଷୀଙ୍କଟା ଆର ହେଇଛି ବୋଲେ ବହୁତ ବଢ଼ିଆ।
1: ବହୁତ ବଢ଼ିଆ। ବାକି କଥା ହେଲା ଆଜ୍ଞା, ଦେଖୁନ୍ ଏହେଦେ ଯେନ୍ ରକମେ ଆମର ଅଞ୍ଚଳରେ ଖାଲି ଧାନ ଚାଷ ହଉଛେ, ସେ ଭିତରେ ବି ଆପଣ ବାହାରକିଟେ କରିକିରି ପନିପରିବା ଚାଷ୍ଟେ କରୁଛନ୍, ବହୁତ ବଢ଼ିଆ କଥାଟେ। କିନ୍ତୁ କଥା ହେଲା, ଆରେ ଆରେ ବହୁତ ବଢ଼ିଆ କଥା, କେବେନୁ ଗାଏ ରଖିଲେ ନ? କେତେ ପଟ ଗାଏ ଅଛନ୍?
0: ଆମେ ତ ବହୁତ ବଡ଼ ଦିନ ସେଟା ଭାଗ ଭାଗ କରିଦେବା ସବୁ ଭାଇ ମାନେ, ଫେରି ଦୁଇ ପଟକା ରଖିଛନ୍ତି ଇହାଦେ ବଡ଼ ବଡ଼ ଗାଈ ମାନେ କେନ୍ତା 10 ଲିଟର 15 ଲିଟର ମୋଟା, ଯେନ୍ତା ଗୁଟେ ଗାଈ ଅଛି 14 ଲିଟର ଦେଶୀ, ଗୁଟେ 10 ଲିଟର ଦେଶୀ, ଚାରି ଦୁଇ ପଇସା ବଡ଼ ସୁନ୍ଦର ଗଭର୍ଣ୍ଣମେଣ୍ଟ ଡାଇରେକ୍ଟ ଧାନ କରୁଛି, ଏନ୍ତା ଡିବିସି ମାଧ୍ୟମରେ ଗୁରସ ପଇସା ଚାଷୀ କିଣିକି ଡାଇରେକ୍ଟ ଆସୁଛି ଇହାଦେ, ବହୁତ ସୁବିଧା ଆଜ୍ଞା।
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା,
0: ଚାଷୀ ନା ପଦରୁଥିବା କଥା, ଯାହା ଖୋଲି ବସ୍ମି ଗାଁ ରଖିକିରି ବୋଲେ ଟିକେ ନେ ହେଇପାରେ।
1: ହଁ, ହେଟା ବି ସତ କଥା କହିଲେ, ଚାଷୀ ନେ କଦରିବାର କଥା। ଆମର ଅଞ୍ଚଳରେ ଟିକେ କାମ କରବାର ମନ ନେଇ ଥିଲା ଲେଖେନ ଲୋକମାନେ ରହେସନ୍, ଯେନ୍ଥିଲେ ବହୁତଟି କାମ କରବାର ଉଛୁର ହେଇଯାଇସି।
0: କାମଟା ହଉଛି ଗୋଟେ ଗାଏ ଗୋଟେ ବଡ଼ ଦୁଇ ନମ୍ବର ଜିନିଷ ଆଜ୍ଞା, ଗାଏ ତାର ଖତ ଟିକେ ଗୁରସ ଟିକେ ଖାମା ବିକମା କେଡ଼େ ସୁବିଧା ଗାଁ ସୋସାଇଟି ଅଛି, ବହୁତ ବଢ଼ିଆ ଆଜ୍ଞା। ଗାଏ ରଖବାରଟା ବୋଲେ ସକାଳ ପରେ ଖତ ଦୁରା ଦିଆ ହଉଛେ, ମୋର କ୍ଷେତ୍ର ଯେତେବେଳେ ଦେଖିବେ ଦେଶୀ କରି ଟିପ୍ ବାଟେ ଢାଳି ଦେଉଛେ, ଏତେ ଖର୍ଚ୍ଚା ଲୋକ ମୋତେ ଖର୍ଚ୍ଚା କରା ନାଇଁ ପଡ଼େ ଚାଷ କେତିକି, ସେଟା ଗୋଟେ ବଡ଼ ସୁନ୍ଦର ଜିନିଷଟେ, ମୋତେ ଖୁସି ଲାଗ୍ସି। ଆଉ ସକାଳ ତାହେଲେ ଗାଁ କର ମୁହଁ ଦେଖିବେ, ସବୁ ଶୋଇଲା ପୂର୍ବରୁ ଦେଖିବେ, ଶୋଇକରି ଉଠିଲେ ଦେଖିବେ ଗୁରସ

0: ଜର୍ସି ଗାଈ ସବୁ ରଖିଛନ୍?
1: ହଁ, ଜର୍ସି ଗାଈ ମାନେ, ଜର୍ସି ସିନ୍ଧି ଗାଈ ମାନେ ଅଛନ୍ ଆଜ୍ଞା।
0: ସିନ୍ଧି ଟିକେ କମ୍ ଦେସନ୍ ବୋଲସନ୍ ଯେ ଜର୍ସି ଅପେକ୍ଷା।
1: ହଁ, କମ୍ ଗୁରସ୍ ଦେସନ୍, କିନ୍ତୁ ତାଙ୍କର ଫେଟ୍ ଆସିନେ ପୁରା ଅଧିକା
0: ଥିସି ଜର୍ସି ଅପେକ୍ଷା। ନାଇଁ ଗାଏ,
1: ହଁ, ଯେମିତି ଗାଈ ମାନେ କମ୍ ଗୁରସ୍ ଦେଉଛନ୍, ତାଙ୍କର ଘିଅ ଅଂଶ, ଛେନା ଅଂଶ ଅଧିକା ଥିସି, ଆର୍ ଯେନ୍ତା ବେଶୀ ଦେସନ୍ ତାଙ୍କରଟା କମ୍ ଦେସି, ଯେନ୍ତା କି କମ୍ ଗୁରସ୍ ଦେଲା ରେଟ୍ ଅଧିକା ବାହାରସି। ହଁ
0: ହଁ ହଁ
1: ହଁ, ଆମର ଟେଷ୍ଟିଂ ମିଷ୍ଟିଂରେ ଲଗେଇ ଦେଲା ପରେ ସେଟା ସେ ରେଟ୍ ବତଉଛେ, ଯାହା ଘି ଆର୍ ଛେନା ଘିନୁଛେ, କମ୍ପାନୀ ଓମଫେଟ୍ ଯେନ୍ତା ଘିନୁଛେ କି ମିଲ୍ ମନ୍ତ୍ର କି ପ୍ରଗତି, ଯାହା ଘିନ ଗୁରସ୍ ଲିଟର ଦେଖି ବୋଲି କିଏ କହି ନାଇଁ ପାର। ହଁ ହଁ
0: ହଁ, ଯାହା ବି ହଉ ଆଜ୍ଞା, ଆଜି ଆମର ସାଙ୍ଗେ ଯୋଡ଼ି ହେଲେ, ଆପଣଙ୍କର ଜୀବନ ଜୀବିକା କେ ଚାଷବାସ କେ ନେଇକରି ଆମର ସାଙ୍ଗେ କଥାବାର୍ତ୍ତା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
2: ଜୁହାର ଆଜ୍ଞା,
1: ଜୁହାର ଆଜ୍ଞା, ଜୁହାର।
0: ଦେଖଲ ଦାଦା,
2: ହଁ
0: ଆଜ୍ଞା, ସବୁ ପ୍ରକାର ଚାଷ ବି କରୁଛନ୍,
2: ବଡ଼ା ଗହକିଆ ଲଉଛନ୍ ଆନ ହୋ
0: ହଇ
2: ହଁ ହଇ, ଖୋଲଖୋଲେଇ ଯାଉଛେ ମନ ଏକଦମ କଥା ହେଲା ବେଲକେ।
0: ହଁ,
2: ଏନ୍ତା ଖୋଲଖୋଲେଇ ଯାଉଥିବା ଲୋକର ମନ ବେଲେ କଥା ହେଲ ବେଲେ ପେଟଟା ପୁରି ଯାଏସି।
0: ହଇ ହଇ ହଇ ହଇ,
2: ବାକି କଥା ହଉଛେ ବାବୁ, ଏ ସବୁ ଭିତରେ ଆମେ ଗୋଟେ କଥାକେ ପାସେରି ଦଉଛୁ।
0: କାଣା ଦାଦା?
2: କାଣା ଗୀତ ପଦେ ପଦେ ନାଇଁ ଶୁନବାର୍ ତାହେଲେ
0: ବୋଲେ ଶୁନମା,
2: ଶୁନୁ ଏ ଗୀତ ପଦକ ବାବୁ।
0: ହଁ।

0: ବାବୁ ଦେଖ, ଗୀତର ସୁରେ ଓହଲି ଯାଇକିରି ମନ ଅଲଗେଇ ଦେଲେ ନାଇଁ ହୁଏ।
1: ହଏ
0: କଥା ହଉଛି ଇହାଦେର ସମୟଥି ଚାଷୀ ଭାଇମାନେ ନିଜର ଚାଷ ଲାଗି ପୂର୍ବ ପ୍ରସ୍ତୁତି କାଣା କାଣା କରବେ, ଇତାର ସାଙ୍ଗେ ଆମର ଅଞ୍ଚଳର ପାନପାକେ ନେଇକିରି ଚାଷୀ ଭାଇମାନେ ଚାଷ କାଣା କରବେ, ଇ ଦୁଇଟା କଥା ଆମକୁ ହେତେ ଯୋଜନାବଦ୍ଧ ହିସାବରେ ପ୍ରସ୍ତୁତ କରିବାକୁ ପଡ଼ବା।
1: ହଁ ଦାଦା।

0: ବାବୁ, ଆମର ଅଞ୍ଚଳରେ ଏହେଦି ବର୍ଷା ନି ହେବାର ତାଲ ଆଗକେ ବି ଏସୁର ମନେ ବର୍ଷା ହେବା କିନି ଯେ ଲୋକର ଭିତରେ ସନ୍ଦେହଟେ ଅଛି। ସେଥିର୍ଲାଗି ହାଟ ଗୁଡ଼ା ମାନଙ୍କୁ ଆମର ମୁଗ ବିରି କାନ୍ଦୁଲ କି ଆର କାଣା ଏନ୍ତାଟା ଦେବାର ସାଙ୍ଗେ ସାଙ୍ଗେ ଆମେ ଯଦି ମିଲେଟ୍ ଜାତୀୟ ଚାଷ କର୍ମା, ସୁଆଁ ଗୁର୍ଜି କୁଦୋ ମଡ଼ିଆ ଇଟା ଯଦି ଚାଷ କର୍ମା ବୋଇଲେ କମ୍ ପାଇନ୍ ଥିବି ଚାଷ୍ଟା ବଢ଼ିଆ ହେଇଯିବା।
1: ହଇ ହଇ ହଇ ହଇ ଯେ ଇ ଯେନ୍ କହିଲ ଦାଦା ବର୍ଷା ଠିକ୍ ହେବା କି ନି ହେବା ଯେନ୍ ବୋଇଲ ଯେ,
0: ହଁ
1: ନି ଯଦି ଧରିନିଅ ବର୍ଷା ହେଲା ଚାଷ ଯଦି କ୍ଷତି ହେଲା ବୋଇଲେ କେନ୍ତା କର୍ମା?
0: ବର୍ଷା ନି ହେଲା ବୋଇଲେ ପୁରା ମୁଠୁ ବର୍ଷା ବନ୍ଦ ତ ନି ହୁଏ ବାବୁ।
1: ହଁ
0: କିଛି କିଛି ତ ହେବା,
1: ହଇ
0: ଶହେ ଭାଗ ନି ହେଲେ ତିରିଶ ଭାଗ ଚାଳିଶ ଭାଗ ପଚାଶ ଭାଗ ହେଲେ ହେବା।
1: ହଇ
0: ଧାନ ସିନା ନାଇଁ କରିପାରୁ ବନେଇକିରି ହୋ, ଇ ଜରକମର ଚାଷ ଯଦି କର୍ମା ବୋଇଲେ ଅସୁବିଧା ନାଇଁ ହୁଏ। ବୁଝିଲ ଚାଷୀ ଭାଇମାନଙ୍କୁ କିନ୍ତୁ ଏଥିର୍ଲାଗି ଯୋଜନା ପ୍ରସ୍ତୁତ କରବାର୍କେ ପଡ଼ବା।
1: ହଇ ହଇ ହଇ ଯେ ଆର୍ ଗୋଟେ କଥା ପଚରାମି ଯେ ଆମର ସରକାର ବାହାଦୁରଙ୍କର ତରଫରୁ ହେନ୍ତା କାଣା ବୀମା ଫିମା ଯୋଜନା ଅଛେ କେଁ?
0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆଗ ଖାଲି ଧାନ ଥିଲା, ଏବେ ଅନ୍ୟ ଚାଷ ମାନେ ବି ଫସଲ ବୀମା ଯୋଜନାକେ ସାମିଲ କରିଦିଆ ଗଲାନ। ଜୁଲାଇ ମାସର ଏକତିରିଶ ତାରିଖ ତକ ଫସଲ ବୀମା କରବାର ଶେଷ ଦିନ ଅଛି। ଚାଷୀ ଭାଇମାନେ ବ୍ୟାଙ୍କ ସାଙ୍ଗେ ଯୋଗାଯୋଗ କରିକିରି ଆମର ଯେନ୍ ସେବା ସମବାୟ ସମିତି ମାନେ ଅଛେ ତାଙ୍କର ସାଙ୍ଗେ ଯୋଗାଯୋଗ କରିକିରି ଫସଲ ବୀମା କରିଦେବାର ଦରକାର। କାଁକିରି ସେଟା ଫେର ଦୁଇ ଏକର ଜମି ତକ ଟଙ୍କାଟେ ନ ଫସଲ ବୀମାର ପଇସା ଦେଇକିରି ଆମେ ବୀମା କର୍ମା, ବାକି ପଇସା ସରକାର ଦେବା। ସେଥିର୍ଲାଗି ଚାଷୀ ଭାଇମାନେ ଉଛୁର ନାଇଁ କରିକିରି ଫସଲ ବୀମା କରିଦେବାର ଦରକାର।
1: ହଁ ଯେ କାଁ ବୋଲୁଥୁନି କି?
0: ହଉ ହଉ
1: ଯା ତା ନଗା ବୋଲୁଥୁନି।
0: ଓ ହୋ ଏନ୍ତା ବୋଲୁଛ,
1: ଗଲେ ଫେନ୍
0: ଯାଉ ଯାଉ ଯାଉ।
1: ହଇ ହଇ ଜୁହାର ଦାଦା।
0: ଜୁହାର ବାବୁ ଜୁହାର।

ଏଇଠି ଶେଷ ହେଲା ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଶ୍ରୋତାବନ୍ଧୁମାନଙ୍କୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା ଅବଶିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। ଆଉ ଅଳ୍ପ ସମୟ ପରେ ରାତି 8ଟାରେ ପ୍ରଚାର କରିବୁ ଝରିଏଲ କାର୍ଯ୍ୟକ୍ରମରେ ସ୍ୱପ୍ନେଶ୍ୱର ମିଶ୍ରଙ୍କ କବିତା ଆବୃତ୍ତି। ଧାରାବାହିକ ତୁଳସୀ ରାମାୟଣର 64ତମ ଭାଗ ପ୍ରଚାର କରିବୁ ଆଜି ରାତି 8:15ରେ। ଉଦିତ ନାରାୟଣ ଗାଇଥିବା ହିନ୍ଦୀ ଭକ୍ତି ଗୀତଟିଏ ଶୁଣିପାରିବେ ଆଜି ରାତି 8:25। ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ପ୍ରଚାର କରିବୁ ଆଞ୍ଚଳିକ ଗୀତ ରାତି 8:30। ରାତି 9:15ରୁ ରାତି 10 ବିବିଧ ଭାରତୀ କାର୍ଯ୍ୟକ୍ରମ। କେନ୍ଦ୍ର ସରକାରଙ୍କ 12 ବର୍ଷର ପୂର୍ତ୍ତି ଶେଷ ହେବା ଉପରେ କାର୍ଯ୍ୟକ୍ରମ ରିଲେ।

ଆକାଶବାଣୀ କଟକରୁ ଆଜି ରାତି 10:00 ରାତି 10:35 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଲି ଅହମ୍ମଦ ହୁସେନଙ୍କ ସେହନାଇ ବାଦନ। ଏ ଥିଲା ଶ୍ରୋତାବନ୍ଧୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା ଅବଶିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ସମୟ ଷ୍ଟୁଡ଼ିଓ ଘଣ୍ଟାରେ ରାତି 8:00 ପ୍ରଚାର କରୁଛୁ ଆଜିର ଝରିଏଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସ୍ୱପ୍ନେଶ୍ୱର ମିଶ୍ରଙ୍କ କବିତା ଆବୃତ୍ତି, ଉପସ୍ଥାପନା ଲୋକେଶ୍ୱର ପାଣ୍ଡେ।

0: ଝରିଆଲ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହିନ ମାନକେ ଆମର ଜୁହାର ସମାଜଟି ହର ସମୟ ହର ଘଡ଼ି ଘଟୁଥିବାର ସୁଖ ଦୁଃଖ ଜୀବନ ମରଣ ଠାନ୍ ପାଇଥିସି କବିର କଲମଥି ଆଗକେ ବଡ଼ଭାର ସପନଟେ ପାଲି ଉଠସି କବିତାର କଁଲି ଛୁଆଁଥି ଆସୁନ୍ ଆଜିର କାର୍ଯ୍ୟକ୍ରମଥି ଭେଟମା କବି ସ୍ୱପ୍ନେଶ୍ୱର ମିଶ୍ରଙ୍କୁ ତାଙ୍କର ସାଙ୍ଗେ କବିତାକେ ନେଇକରି କଥାବାର୍ତ୍ତା ହେମା ତାଙ୍କନୁ କବିତା ଶୁଣମା ମିଶ୍ର ଆଜ୍ଞା ଜୁହାର
1: ଜୁହାର
0: ମିଶ୍ର ଆଜ୍ଞା ପହଲା ଗୋଟେ କଥା କହିବେ ଯେ ଆପଣ ତ ବହୁତ ଦିନ ଲେଖାଲେଖି କରୁଛନ୍ ସାହିତ୍ୟର କେନ୍ କେନ୍ ବିଭାଗରେ ଆପଣ କାମ କରୁଛନ୍
1: ସାହିତ୍ୟ ଶିଶୁ ବିଭାଗ ଯେନ୍ଟାକି ଛୁଆମାନଙ୍କର ଲାଗି ବିଭିନ୍ନ ପ୍ରକାର ନାଟକ ମାଧ୍ୟମରେ ଛୁଆମାନଙ୍କୁ ବୁଝାବାର୍ ଲାଗି ଅନେକ ଗୁଡ଼ିଏ ଗୀତନାଟ୍ୟ ଲେଖିଛେଁ ଯେନ୍ଟା ଶିଶୁ ମନ୍ଦିରମାନଙ୍କୁ ଆଜି ସବୁ ପିଲାମାନେ ଅଭିନୟ କରୁଛନ୍ ତାପରେ ଯୁବ ସମାଜ ଲାଗି ବହୁତ ଗୁଡ଼ିଏ ଲେଖା ଲେଖିଛେଁ ଯେନ୍ ଲେଖାକେ ନେଇକିରି ଅଞ୍ଚଳର ଲୋକମାନେ ବହୁତ ଖୁସି ହେସନ୍
0: ତ ପହଲା ଆଜି ଆମକୁ ଆପଣଙ୍କର ପହଲା କବିତା ଶୁଣାବେ
1: ପହଲା କବିତାର ପସରା ଗଛ ଜଗାମା ଗଛର ଲାଗି ବର୍ଷା ହେସି ମିଲ୍ସି ଅରନ୍ ପାନି ଗଛ ଆମକୁ ସବୁ ଦେଉଛେ କିଏ ହେଟା ନେଇ ଜାନି ସବୁ ଜାନିକରି ଅଜାନ ହେସୁଁ ଜଙ୍ଗଲ ଦେସୁଁ କାଟି ଝାର ପତରା ଢୁଡ଼େଇ ହେଲେ ନାଇଁ ମିଲବାର କାଠି କାହିଁ ଗଲେ ସେ ବାଘ ଭାଲୁ ମିରିକ ସମର କୁଟରା ହାତୀ ମାକଡ଼ ଗାଁକେ ପଶି ଭାଙ୍ଗିଦେଲେ ନ ପଞ୍ଜରା କୁଇଲି ଚେରରେ ମହୁଲି ସୁର କେନ୍ ଆଡ଼େ ଗଲା ଲୁକି ରୂପ ତିତେଲ ମଜୁର ସାରି ନେଇ ହେବାର ଆର୍ ଦେଖି ହରଡ଼ା ବହେରା ଅଁଲା କେନ୍ଦୁ କଷା ପିତା ଫଲ ଜଡ଼ି ବୁଟି ଉଷ କଷା ନାଇଁ ମିଲବାର ଭଲ ଜଙ୍ଗଲ ଗଛ ସୟଲା ବୋଲି ମ୍ୟାଟ ଧୋଇ ହେଇ ଯାଉଛେ କେଡ଼େ ଅଏନ ହୀରାକୁଦ ବନ ପାଟି ହେଇ ଯାଉଛେ ଝାର ପତରା ସୁଇନ ହେଲା ବର୍ଷା ଦେଲାନ ଛାଡ଼ି ଫି ବଛର ଆମର ମାଟି ଲାଗି ରହିଛେ ମରଡ଼ି ଭାରତ ମାଟିର ଭାୟ ବହେନ କିରିଆ କର୍ମା ଆସ ନୂଆ ଜଙ୍ଗଲ ଲଗେଇ ଦମା ହାତ ମିଲେଇ ବସ ଭାଇ ହାତ ମିଲେଇ ବସ
0: ବହୁତ ବଢ଼ିଆ କବିତା ଯେ ପ୍ରକୃତିରେ ଗଛ ହଉଛେ ଆମର ଜୀବନ ଗଛ ବଞ୍ଚିଲେ ଆମେ ବି ବଞ୍ଚମା ଆପଣଙ୍କର ଆର କବିତା ଆମକୁ ଶୁଣାବେ
1: ଦୁଇ ନମ୍ବର କବିତାର ପସରା ଅନ୍ଧାର ବେଲ ବୁଡ଼ିଲା ମାତାର କୁଲେ ଅନ୍ଧାର ଆସିଲା ମାଡ଼ି ବେଲ ବୁଡ଼ିଲା ମାତାର କୁଲେ ଅନ୍ଧାର ଆସିଲା ମାଡ଼ି ଚେରେ ଚିରଗୁନ ଅଢ଼ିଆ ନୁରି ଗୁଡ଼ାକି ଆସିଲେ ଫିରି କିଟ ମିଟିଆ ଅନ୍ଧାର ରାତି ଜୁଲ ଜୁଲିଆ ପୁକ ମିଟ ମିଟ କରି ଉଜାଲା ଦେଶି ଲାଗ୍ସି ତାହାକେ ସୁଖ କେନ୍ କର୍ପନେ ଝିଙ୍କାରି ପୁକ ରଡ଼ସିପ ଶବତ କରି କୁଲିହାର ଉଡ଼ୁଛେ ହୁକେ ହୋ କିନ୍ଦ୍ରି ମଲ୍ଲି କରି ଅନ୍ଧାର ରାତି ଭୂତ ପେତେନ ଲାଗ୍ସି ବଡ଼ା ଡର ଛୁଆ ରଡ଼ଲେ ମା ବୁଝାସି ଜହ୍ନ ମାମୁକେ ଧର ତୁଇ ଜହ୍ନ ମାମୁକେ ଧର ଗୁଡ଼ି ଗମ୍ଭୀରା ଭିତରେ ପରା ଘଣ୍ଟ ବାଜେ ଢାଁ ଢାଁ ଲୋକ ବାଗ ନାଇଁ ବାଟଘାଟ ଯେତେ ଲାଗୁଛେ ଚାଁ ଚାଁ ଡାଣ୍ଡ ଖୋଲିନେ ଗିନି ମୁର୍ଦୁଂ ବାଜୁଛେ ଝମ୍ ଝମ୍ ହରିନ୍ ନାମ ଗାଏ ନାଚି ଦେଉଛନ୍ ତାକ ଛମ୍ ଛମ୍ ଛମ୍ ଆର୍ ହରିନ୍ ନାମ ଗାଏ ନାଚି ଦେଉଛନ୍ ତାକ ଛମ୍ ଛମ୍ ଛମ୍
0: ବହୁତ ସୁନ୍ଦର କବିତା ମିଶ୍ର ଆଜ୍ଞା ଆପଣ କେବନୁ କବିତା ଲେଖବାର ଆରମ୍ଭ କଲେନ
1: ମୁଇଁ ଯେତେବେଳେ ମେଟ୍ରିକ କ୍ଲାସରେ ପାଠ ପଢ଼ୁଥିଲି ଆମର ବଲାଙ୍ଗୀରର ଅଶୋକ ରଥ ବୋଲିକିରି ଜଣେ ମୋତେ ପଢ଼ାଉଥିଲେ ସେତେବେଳେ ତାଙ୍କର ସଂସ୍ପର୍ଶରେ ଆସିକିରି ଏ କଳା ପ୍ରତି ମୁଁ ଟିକେ ଆକୃଷ୍ଟ ହୋଇଗଲି ଆର୍ ସେଦିନଠାନ ଲେଖାଲେଖି ଟିକେ ଆରମ୍ଭ କଲି ମୁଁ ତ ଆଗରୁ ସମ୍ବଲପୁରୀ ଗୀତ ଗୁଡ଼ାକ ଲେଖୁଥିଲି ମୋର କ୍ୟାସେଟ୍ମାନେ ବି ବାହାରିଛେ ଲାଲପାନ ଚିଡ଼ିଆଟା କ୍ୟାସେଟ୍ ବାହାରିଛେ ବହୁତ ଗୁଡ଼ିଏ କ୍ୟାସେଟ୍ ବାହାରିଛେ କୁଶଲି ଭାଷାରେ ତାର୍ ପରେ ଆଜ୍ଞା କହିଲେ ମୋତେ ବାବୁ ତୋର ତ କବିତା ବି ବଢ଼ିଆ ହେଉଛି ଗା ଲେଖତୁ ବେଲେ ଭଲ୍

0: ସେନୁ ତାପରେ ଲେଖାଲେଖି କଲି ଆଉ ଏଇଟା 1984 ମସିହାରୁ ଆରମ୍ଭ ହେଲାନ।
1: ଆମର ଭାଷା ସାହିତ୍ୟର ସୁରକ୍ଷା ଲାଗି ଆପଣଙ୍କର ଅଞ୍ଚଳରେ କାଣା କାଣା କରୁଛନ୍?
0: ଆମର ଇ ଭାଷାର ଲାଗି ଗ୍ରାମାଞ୍ଚଳର ମାନଙ୍କରେ ଯାଇକିରି ସ୍କୁଲ ମାନଙ୍କରେ ଯାଇକି ମୋତେ ଡାକ୍ସନ୍ ସ୍କୁଲ ବାଲେ ସେନେ ଇ ଆମର କୁଶଲୀ ଭାଷାକେ ନେଇକିରି ବିଭିନ୍ନ ପ୍ରକାର କଥା କହେସି, କଥାନି ବି କହେସି, କବିତା ବି କହେସି, ଯେନ୍ଟାକି ତାଙ୍କର ମନକେ ପାଏସି ଆର୍ ଆମର ଏଇଟା ଲୋକ ବଡ଼ ଔଷଧ ହେସନ୍।
1: ଆପଣଙ୍କର ଆର କବିତା ଶୁଣମା କଥାବାର୍ତ୍ତା ଭିତରେ।
0: 3 ନମ୍ବର କବିତାର ପସରା ଧୁକା ଧୁକା ଆସି ଧୁକା ଯାଏସି ଜୀବନକେ କେତେ ଦୁଃଖ ବି ଦେସି ସୁଖ ବି ଦେସି। ଧୁକା ଆସି ଧୁକା ଯାଏସି ଜୀବନକେ କେତେ ଦୁଃଖ ବି ଦେସି ସୁଖ ବି ଦେସି। କେତେବେଳେ କେନ୍ ଧୁକା ଆର 56 କୋଟି ଜୀବନ ଯେତେ ଧୁକାର ଲାଗି ଡକା ହକା ଆର 56 କୋଟି ଜୀବନ ଯେତେ ଧୁକାର ଲାଗି ଡକା ହକା। ସକାଲ ବେଲର ହୁରହୁରିଆ ଧୁକା ବାଜିଲେ ଦିହେଁ ମନଟା ତ ବଡ଼ା ଔଷଧ ହେସି କିଏ କହେବା ମୁହେଁ। ଆମ୍ବୁରେଇ ବୌଲି ଧୁକା କୁଇଲି ବୁଲିର ଅନ୍ତରମଖା ଦ୍ୱିପହରିଆ ଝାଉ ବାଜିଲେ ଦିହିଟା ଯାସି ନସି ଲାଗବା ରାଉ ରାଉ ଆର ବାଜିଲେ ଦିହିଟା ଯାସି ନସି ଲାଗବା ରାଉ ରାଉ। ମଲି ବଗିଚାନୁ ମାଇଲେ ଧୁକା କଅଁଲି ଉଡ଼ସି ଜୀବନ ପିକା। ମଲି ବଗିଚାନୁ ମାଇଲେ ଧୁକା କଅଁଲି ଉଡ଼ସି ଜୀବନ ପିକା ଲାଗ୍ସି ସତେ ତ ଗହକି ଇ ଧୁକାଟା ଜୀବନ ଘରା କର୍ମା ତାହାକେ ସୌକି ଆର ଇ ଧୁକାଟା ଜୀବନ ଘରା କର୍ମା ତାହାକେ ସୌକି।
1: ଆପଣଙ୍କର ପ୍ରାୟ କବିତାରେ ଆପଣ ପ୍ରକୃତିର କଥା କହୁଛନ୍, ଯେତେବେଳେ ଗୋଟେ କବିତା ଲେଖସନ୍ ମାନେ କେନ୍ କେନ୍ କଥାକେ କବିତାରେ ଠାନ୍ ଦେବାର ଲାଗି ବେଶୀ କରି ଚାହେଁସନ୍ ଆପଣ?
0: କବିର ଲାଗି ତ ପ୍ରତ୍ୟେକ ଜିନିଷ କବିତା, ସାଧାରଣ ମଇଲା କାଗଜ ଗୋଟେ ବି ପଡ଼ିଥିବା ବେଲେ କବି ଚାହିଁଲେ ସେଟା କବିତା ଲେଖି ଦେଇପାରବା, ବିଭିନ୍ନ ପ୍ରକାର ଛୋଟ ଜିନିଷ୍କେ ବି ସେ ବଡ଼ କରିଦେଇପାରବା। କବି ତୁଣ୍ଡ ମେଣ୍ଢା ମୁଣ୍ଡ, ମୁଇଁ ଯେନ୍ ଜିନିଷ୍କେ ଦେଖିଲେ ପହଲା ଚାହେଁସି କେନ୍ତାରେ ଯୁବ ସମାଜ ତଥା ଇ ପରିବେଶ ଭଲ ଭାବେ ରହିବା ସେ ଉପରେ ମୁଁ ବସି କବିତା ଲେଖ୍ସି।
1: ଆପଣଙ୍କର ଆର କବିତା ଶୁଣମା।
0: ମୋର 4 ନମ୍ବର କବିତା ଭୀମ ଭୋଇ। ମା ଗୁରବାରି ବୁଆଦନାର ମହିମା ଗୁସେଇର ଚେଲା। ମା ଗୁରବାରି ବୁଆଦନାର ମହିମା ଗୁସେଇର ଚେଲା ଆଙ୍କ ନେଇ ଥାଇ ଜନମ ଅନ୍ଧା କେତେ ଗୀତ ଲେଖି ଗଲା ଆର ଆଙ୍କ ନେଇ ଥାଇ ଜନମ ଅନ୍ଧା କେତେ ଗୀତ ଲେଖି ଗଲା। ନାଟା ତାର ଭୀମ ଭୋଇ କେନ୍ଠାନେ ତାର ଜନମ, ନାଟା ତାର ଭୀମ ଭୋଇ କେନ୍ଠାନେ ତାର ଜନମ। ଲେଖେନ୍ କାର ଲେଖିଛନ୍ କେତେ କେତେ କଥା କହିଲେ ଲାଗ୍ସି ସରମ, ଲେଖେନ୍ କାର ଲେଖିଛନ୍ ଭିନ୍ ଭିନ୍ କଥା କହିଲେ ଲାଗ୍ସି ସରମ। ଛୁଆ ବେଲୁ ଥିଲା ଗାଏ ଚୋରୁଆ ଗେରୁଆ ଲେଙ୍ଗଟ ପିନ୍ଧି, ଛୁଆ ବେଲୁ ଥିଲା ଗାଏ ଚୋରୁଆ ଗେରୁଆ ଲେଙ୍ଗଟ ପିନ୍ଧି। ମା ଯାହା ଆନେ ଦୁଃଖ ଭୂତି କରି ଖାଉଥିଲେ ଦୁହେଁ ରାନ୍ଧି ଆର ଖାଉଥିଲେ ଦୁହେଁ ରାନ୍ଧି। ଲାଞ୍ଚୁଆ ପେଞ୍ଚୁଆ ଟାଉଟିରିଆ ଲନ୍ ଫନ୍ଦିଆ ଲୁକେ, ଲାଞ୍ଚୁଆ ପେଞ୍ଚୁଆ ଟାଉଟିରିଆ ଲନ୍ ଫନ୍ଦିଆ ଲୁକେ। ଭୀମକେ କରିଛନ୍ କେତେ ହଟ ହଟା ରଖି ନେଇ ଦିଅନ୍ ପାଖେ ଆର ରଖି ନେଇ ଦିଅନ୍ ପାଖେ। ଯେତେ କେଚ କେଚା କଲେ ଭୀମକେ ସହିଦିଏ ମୁଡ଼ ଗାଜି, ଯେତେ କେଚ କେଚା କଲେ ଭୀମକେ ସହିଦିଏ ମୁଡ଼ ଗାଜି। ବୁଝିଲା ଲୋକକୁ ଜ୍ଞାନ ବୁଝାସି ସବୁଆଡ଼େ ଖୋଜି ଖୋଜି ଆର ସବୁଆଡ଼େ ଖୋଜି ଖୋଜି। ଖୋଲିଆ ପାଲିକେ ବାଛି ନେଲେ ଭୀମ ସିଦ୍ଧି ସାଧନାର ଧାମ, ଖୋଲିଆ ପାଲିକେ ବାଛି ନେଲେ ଭୀମ ସିଦ୍ଧି ସାଧନାର ଧାମ। ଆର ଲେଖିଗଲେ କେତେ ଗୀତା ଚୌତିଶା ଜଗତେ ରହିଲା ନାମ, ଆର ଲେଖିଗଲେ କେତେ ଗୀତା ଚୌତିଶା ଜଗତେ ରହିଲା ନାମ ଆର ଜଗତେ ରହିଲା ନାମ।
1: ଆପଣ ତ ବହୁତ ଦିନ କବିତା ଲେଖୁଛନ୍, ସଂକଳନ ବାହାର କରବାର ହେନ୍ତା କେବେ ଚିନ୍ତା ନାଇଁ କରବାର?
0: ସଂକଳନ ବାହାର କରବାର ଲାଗି ଚିନ୍ତା କରୁଛେ, ପହଲା ଘରର ସ୍ଥିତି ଠିକ ଆସିଲେ, ଜୀବନ ତ ଅଛେ କେତେବେଳେ ଚାଲିଯିବା କହି ନାଇଁ ହୁଏ। ପିଲାମାନଙ୍କୁ ବି ମୁଁ କହିଛେ ମୋର ଲେଖା ସବୁ ରଖା ହେଇଛି, ଯଦି ଛାପିଲେ ହେଲେ 20 ଖଣ୍ଡ ବହି ବାହାରି ପଡ଼ବା, ତାପରେ ସବୁ ସ୍ଥିତି ଠିକ ହେଲା ପରେ କବିତା ସଂକଳନ ବାହାର କରାମି।
1: ଠିକ ଅଛେ, ଆପଣଙ୍କର ଆର କବିତା ଶୁଣମା।
0: ମୋର 5 ନମ୍ବର କବିତା ଆସୁଛେ ଖରା, ଶୀତ ଫାଙ୍କି ଯିବା କଲେ କଲେ କରି ମାଡ଼ି ଆସବା ଖରା, ଆର ଦିନ ବଡ଼ ହେବା ରାତ ସାନ ହେବା ପାନ୍କେ ଲାଗ୍ସି ନୁରା, ଆର ପାନ୍କେ ଲାଗ୍ସି ନୁରା। ଦିନ ବେଲି ଆର ଖରା ଝାଉ ଲାଗ୍ସି ବାଏଁ ବାଏଁ, ଯେନ୍ ବସିଲେ ଗମ୍କି ଯାଏସି ସୁଶେସି ଚାଏଁ ଚାଏଁ। ଗମ୍ ଗମ୍ ଝାଲ ନିଥିରି ପଡ଼ୁଛେ ଧୁକାକେ ଘିଚୁଛେ ମନ, ଆର ଗମ୍ ଗମ୍ ଝାଲ ନିଥିରି ପଡ଼ୁଛେ ଧୁକାକେ ଘିଚୁଛେ ମନ। ଆର ପବନ ବାଜିଲେ ହାୟ ଲାଗ୍ବା ସଜେ ପଡ଼୍ବା ଜୀବନ, ଆର ସଜେ ପଡ଼୍ବା ଜୀବନ। ନଦ ନଲି ଆର ବନ ଚୁଆଁ ପାନ ଯିବାନ ସୁଖୀ, ବାଟଘାଟ ସବୁ ସୁଇନ ହେବା କାହାକେ ନେଇ ହୁଏ ଦେଖି, ଆର କାହାକେ ନେଇ ହୁଏ ଦେଖି। ଘରୁ ଭଟାକେ ଗୁଡ଼ କାଲ୍ଲେ ମୁଡ଼େ ମାରବୁ ପଗଡ଼ି, ଘରୁ ଭଟାକେ ଗୁଡ଼ କାଲ୍ଲେ ମୁଡ଼େ ମାରବୁ ପଗଡ଼ି। ପାନ ବୋତଲଟେ ପାଖେ ଥିଲେ ସୁସ୍ ଯିବାନ ଛାଡ଼ି, ଆର ସୁସ୍ ଯିବାନ ଛାଡ଼ି। ଚେରେ ଚିରଗୁନ୍ ଜଙ୍ଗଲ ଜଁତ ପାନ୍କେ ନୁରି ନୁରି, ଗାଁ ତରାକେ ଭାଗି ଆସନ୍ ଜୀବନ ବଞ୍ଚାମୁ ବୋଲି। ଚୈତ ମାସର ଖରା ଝାଉନେ ମହୁଲ ପଡ଼ୁଛେ ଥିପି, ଆମ ଚଟଣି ଲାଗ୍ଲେ ଟୁଣେ ଲାଲ ପଡ଼ବା ଥିପି, ଆର ଲାଲ ପଡ଼ବା।

0: ଥିବି।
1: ବହୁତ ସୁନ୍ଦର କବିତା ମିଶ୍ର ଆଜ୍ଞା। ଇନେ ଗୋଟେ କଥା କହିବେ ଯେ ଆପଣ ଯେନ୍ତା କହିଲେ ଭିନ୍ନ ଭିନ୍ନ ବିଭାଗରେ କାମ କରୁଛନ୍ ସାହିତ୍ୟର, ଆପଣ ନାଟକ ବି ଲେଖସନ୍, କବିତା ବି ଲେଖସନ୍, କେନ୍ତିରେ ବେଶୀ ଖୁସି ଲାଗ୍ସି ଆପଣଙ୍କୁ?
0: ମୋତେ ଦୁଇଥିରେ ଖୁସି ଲାଗ୍ସି। ଘରେ ଯଦି ପାଞ୍ଚଟା ପିଲା ଜନମ କରିଥିମା, ପାଞ୍ଚ ପିଲାରୁ ଯିଏ ଖରାପ କାମ କରବା ତାହାକେ ଭଲ ରାସ୍ତାକେ ଆଣବା ଲାଗି ଚେଷ୍ଟା କର୍ମା। ଯଦି ଆମେ ଗୋଟେ କବିତା ଲେଖୁଛୁଁ ଟିକେ ଭୁଲ ହେଇଗଲା କି କିଛି ଗୋଟେ ତା ଯେ ଅନ୍ୟ ଯଦି ବାହାରୁଛି ତାହା କେମିତି ଭଲ ହେବା ଚିନ୍ତା କର୍ମା। ସମସ୍ତଙ୍କୁ ଭଲ ପାଇଆସି ମୁଇଁ, କାରଣ ମୋର ଲାଗି ସମସ୍ତେ ଭଲ, ନାଟକ ବିଭାଗ ବି ଭଲ, କବିତା ବିଭାଗ ବି ଭଲ। ଯଦି ଭୁଲ ହେବା ମୁଁ ମନରୁ ଯେନ୍ମାନେ ଭଲ ଜାଣିଛନ୍ ତାହାଙ୍କୁ ପଚାରାସି, କାରଣ ମୁଇଁ ତ ସବୁ ନାଇଁ ଜାଣିନି ଆର୍ ମୁଇଁ ଭାଷା ବୋଲ୍ବାଟା ମୋର ପାଖେ ନାଇଁନ। ମୁକାର ଭାସି ଜୀବନ ନେସି, ଉଷଧ ହେଲେ ଗୁର୍ଦୁ, ଆର୍ ସୁଖର ପଛେ ଦୁଃଖ ଆସି, ଧରମ ସାଙ୍ଗେ ନର୍ଦୁ ଆର୍ ଧରମ ସାଙ୍ଗେ ନର୍ଦୁ। ମୁଇଁ ଭାଷା ଏଇଟା ମୋର ଜିନିଷ ନୁହେଁ, ସେଇଟା ସବୁ ହେଲା ଈଶ୍ୱର ଦତ୍ତ ସମ୍ପତ୍ତି, ତାଙ୍କଟାକେ ନେଇକିରି ଆମେ ଆସିକିରି ନା ଖାଲି ଯାହା କରୁଛୁନ।
1: ଆଉ ଗୋଟେ କଥା କହିବେ ଯେ ଆପଣଙ୍କର ପରିବାରଟେ ବି ଅଛି,
0: ଅଛି
1: ଜୀବନ ଜଞ୍ଜାଲ ଅଛି,
0: ଅଛି
1: କେତେବେଳେ ସମୟ ପାଇସନି ସବୁ ଲେଖବାର ଲାଗି?
0: ମୋର ଗୋଟେ ଚାହା ଦୋକାନଟେ ଅଛି, ଚାହା ଦୋକାନକେ ମୁଇଁ 4 ବଜେରେ ଯାଏସି ଲୋକଙ୍କର ସେବା କରବାର୍ ଲାଗି। ସେଟା ହେଉଛି ମୋର ଭାବର ଦୋକାନ, କିଏ ପଇସା ଦେବା ଭଲ କଥା, ପଇସା ନାଇଁ ଦେଲେ ବି ଭଲ କଥା। ମୁଁ କାହାକେ ପଇସା ମାଗେନି କି କାରଣ ଅର୍ଦ୍ଧଲି କରେନି, ଲୋକଙ୍କର ସେବା କରବାର୍ ଲାଗି ମୁଁ ଦୁନିଆକେ ଆଇଛେ, ସେବା କର୍ମି। ସେନୁ 4 ବଜେରୁ ଖୁଲ୍ମି, 9-10 ବଜେ ବନ୍ଦ କରିଦେମି, ତାପରେ 3 ବଜେ ଖୁଲ୍ମି ଉପରୁଲି, 7 ବଜେ ବନ୍ଦ କର୍ମି, ଖାଇମି ମୁଠେ, 9 ବଜେ ଶୁଇମି, ତା ରାତିର 12 ବଜେ ଲେଖା ଆରମ୍ଭ କର୍ମି। ସେଟା ତାର ଥୁକେ ଝୁମରା ଭାଙ୍ଗି ଯାଇସି, କାଁ ହେଲା ମୁଁ ନେଇ ଜାନି। ସେତେବେଳେ ଯେନ୍ ଘଣ୍ଟାଟେ ଲେଖିମି ସେଟା ମାଆର ଆଶୀର୍ବାଦ ଥିବା, ସେତେବେଳେ ଯେନ୍ ଜିନିଷ୍ ପାର୍ମି ସେଟା ଲେଖି ପକାସି। ତାପରେ ମୋର ବହୁତ ଗୁଡ଼ିଏ କୁଶଲୀ ଭାଷାର କଥା ନେଇ ବହୁତ ଗୁଡ଼ିଏ ଲେଖିଛେଁ, କିଛି ନାଇଁ ହେଲେ ବି 80ଟା ଖଣ୍ଡେ ହେବା ଘରେ ଅଛେ।
1: ଘର ଲୋକଙ୍କର ଆପଣଙ୍କର ପ୍ରତି ସହଯୋଗ କେନ୍ତା ରହିଛି?
0: ନାଇଁ ଘର ଲୋକଙ୍କର ତ ବର୍ତ୍ତମାନ ଝିଅ ତ ବିହା କରି ସାରିଲିନ, ବାକି ପୁଅ ଦୁଇଟା ଯେନ୍ ଅଛନ୍ ଆର ମୋର ସ୍ତ୍ରୀ, ସେମାନେ ମୋତେ ଦେବତା ମିତାନ ମାନସନ୍। କାଁ କରି ବେଲେ ଯଦି ମ୍ୟାଝି ଯଦି ବିରିଝିଲା ବେଲେ ମରିକି ରହିବାକୁ ପଡ଼ସି, ମ୍ୟାଝିର କଥା କଲିଜା ଫଟା ପିଚକି ପଡ଼ସି ରକତ, ଆର୍ ବଞ୍ଚବୁ ଯଦି ଜୀବନ ଧରି ହେଲେ ମ୍ୟାଝିର ଭକତ, ଯାହା କହିଲେ ତାହା ସେମାନେ କରି ଚଳୁଛି।
1: ଠିକ୍ ଅଛି, ଆପଣଙ୍କର ଶେଷ କବିତା ଶୁଣମା।
0: ଶେଷ କବିତାର ପସରା ହେଲା ଅଜା ବୁଢ଼ା, ମୋର ଅଜା ବୁଢ଼ା ପରସାଦି ଜାଣିଛି କେତେ କାରସାଦି, ମୋର ଅଜା ବୁଢ଼ା ପରସାଦି ଜାଣିଛି କେତେ କାରସାଦି, ଭୂତ ପେତେନ ଦେବତା ଗୁନିଆର ଠାନେ କର୍ସି କେତେ ବାଦି, ଠାନେ କର୍ସି କେତେ ବାଦି, ମୋର ଅଜା ବୁଢ଼ା ଚମ୍ପା ରୋଷିଆ କାନେ ପିନ୍ଧିଛେ ଯୁଡ଼େ ଫସିଆ, ମୋର ଅଜା ବୁଢ଼ା ଚମ୍ପା ରୋଷିଆ କାନେ ପିନ୍ଧିଛେ ଯୁଡ଼େ ଫସିଆ, ଟେନି ବାଡ଼ିଟେ ଧରି ସୁଇନ୍ ଦାଦରେ କାଣିଆ ବସାସି, ଖୁଦ୍ ଦୂରା ଝିଣ୍ଟି କରି ଆର୍ ଖୁଦ୍ ଦୂରା ଝିଣ୍ଟି କରି, ମୋର ଅଜା ବୁଢ଼ା ଦେବ ଗୁନିଆ ବାଘ ଭାଲୁ ଘରେ ହେସି କୁନୁଆ, ମୋର ଅଜା ବୁଢ଼ା ଦେବ ଗୁନିଆ ବାଘ ଭାଲୁ ଘରେ ହେସି କୁନୁଆ, ବରା ପିଠା ନାଏ ଘର ତାର କାହାକେ ନାଇଁ ନ ଡର, ଆର ବଡ଼ା ଟିର୍କେଲ କଞ୍ଜା ତେ ତେଲ ତାର କାହାକେ ନାଇଁ ନ ଡର, ମୋର ଅଜା ବୁଢ଼ା ବଡ଼ା ମହାଜନ ଘରେ ବସି ଦେଖେ ଗୋଖା ଦର୍ପଣ, ମୋର ଅଜା ବୁଢ଼ା ବଡ଼ା ମହାଜନ ଘରେ ବସି ଦେଖେ ଗୋଖା ଦର୍ପଣ, ବାଲ୍କେ କଲର୍ କଲି ଆର୍ ଇ 60 ବଛରେ ବି ଲମେଇ ଆନ୍ବା, ଇ 16 ବଛରର ଧାଙ୍ଗିରି, ଆର୍ 60 ବଛରେ ବି ଲମେଇ ଆନ୍ବା 16 ବଛରର ଧାଙ୍ଗିରି।
1: ଆମର ଭାଷା ସାହିତ୍ୟକେ ନେଇକରି କାଣା ସବୁ ସପନ ଦେଖସନ୍, କାଣା ସବୁ ଯୋଜନା ରଖିଛନ୍?
0: ମୁଇଁ ତ ଚାହୁଁଛେ ଆମର ଭାଷା ବଞ୍ଚି ରହୁ, ଆମର ଭାଷା ବଞ୍ଚି ରହିଲେ ଆମେ ସମସ୍ତେ ଯାକ ଭଲ ଭାବେ ଚଲିପାର୍ମା। ଆର୍ ମୁଇଁ ବହି ବି ଛପାମି, ଏଇ କିଛି ବର୍ଷ ତଳେ ଭାବିଥିଲି, ବହି ଦେଇଥିଲି, DTP ସବୁ ହେଇଯାଇଥିଲା, ସବୁ ସରିଯାଇଛେ, ଆଗାମୀ ଥରକେ ମୁଇଁ ଛପାମି ବହି ବି। ତାପରେ ମୁଇଁ ଚାହୁଁଛେ କାଣା ଭାଷାଟା ବଞ୍ଚି ରହିଲେ ଆମେ ବଞ୍ଚି ରହମା, ଆର୍ କୁଶଲୀ ଭାଷାକେ କେମିତିକିରି ଠିକ୍ ରହିବା ଯେ ମୁଁ ସବୁବେଳେ ଚାହେଁସି।
1: ଯାହା ବି ହଉ ମିଶ୍ର ଆଜ୍ଞା, ଆପଣ ଆମର ନିମନ୍ତ୍ରଣ ରକ୍ଷା କରିକିରି ଆମର କାର୍ଯ୍ୟକ୍ରମକେ ଆସିଲେ, କବିତା ଶୁଣାଲେ, ମନ ଖୋଲିକରି କଥାବାର୍ତ୍ତା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର।
1: ଶ୍ରୋତା ଭାଇ ବହେନ, ଆଜି ଆମର ସାଙ୍ଗେ ଥିଲେ କବି ସ୍ୱପ୍ନେଶ୍ୱର ମିଶ୍ର, ତାଙ୍କନୁ କବିତା ଶୁଣିଲା, ତାର ସାଙ୍ଗେ ସାଙ୍ଗେ ତାଙ୍କର ସାଙ୍ଗେ କଥାବାର୍ତ୍ତା ହେଲା। ଆମେ ଆମର ଭାଷା ସାହିତ୍ୟକେ ଭଲ ପାଇବା, ଆଗ୍କେ ଭାଷା ସାହିତ୍ୟ କେନ୍ତା କରି ଆଗ୍କେ ବଢ଼ବା, ତାର୍ ଲାଗି ଆମକୁ ସପନ ଦେଖବାକେ ପଡ଼୍ବା। ତ ଶ୍ରୋତା ଭାଇ ବହେନ, ଆଇବାର ସମୟକେ ଆମର ଭାଷା ସାହିତ୍ୟର ଯେନ୍ କବିମାନେ ଅଛନ୍, ସେମାନଙ୍କୁ ଆମର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କର ପାଖେ ପହଞ୍ଚାବାର୍ ଲାଗି ନିହାତି ଚେଷ୍ଟା କର୍ମୁ। ଆଜି ତ ସମୟ ହେଇଗଲାନ, ଆଇର କାର୍ଯ୍ୟକ୍ରମକେ ଇନେ ରଖମା। ଜୁହାର।

ଏଇଠି ଶେଷ ହେଲା ଆଜିର ଝରିଆଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ସ୍ୱପ୍ନେଶ୍ୱର ମିଶ୍ରଙ୍କ କବିତା ଆବୃତ୍ତି, ଉପସ୍ଥାପନା ଲୋକେଶ୍ୱର ପାଣ୍ଡେ। ଏଥର

ଲତା ଓହାଡ଼ରୁ ବାହାରିଲେ ବେନି ଭାଇ। ଶିରେ ମୟୂର ଚନ୍ଦ୍ରିକା, କପୋଳେ ଚିତା, କୁଞ୍ଚିତ କେଶ, ନବୀନ ପଙ୍କଜ ସମନୟନ। ଯିଏ ଦେଖିବ ସିଏ ହରାଇ ବସିବ ତାର ସ୍ଥିତାବସ୍ଥା। ଶ୍ୟାମ ଗୌର ବେନି ଭାଇଙ୍କ ରୂପଲାବଣ୍ୟରେ ବିମୋହିତ ସୀତା, ଅପୂର୍ବ ପୁଲକରେ ମୁଦ୍ରିତ ଚକ୍ଷୁ। ଜାନକୀଙ୍କର ପ୍ରେମବଶ ମୁଦ୍ରିତ ଚକ୍ଷୁ ଦେଖି ସଖୀ କହିଛି, ଯେ ମା, ବିଳମ୍ବ ହେବ ପରା, ପୁଣି ଏତିକି ବେଳେ କାଲି ଆସିବା, ଏଥର ବାହୁଡ଼ିବା ହେଉ। ଅନ୍ତର ମଧ୍ୟରେ ଶ୍ରୀରାମଙ୍କ ଛବି ନିରେଖି ନିରେଖି ଫେରୁଛନ୍ତି ରାଜନନ୍ଦିନୀ ସୀତା।

ଏଇଠି ଶେଷ ହେଲା ଧାରାବାହିକ ତୁଳସୀ ରାମାୟଣର 64ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତଟିଏ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ଗୀତିକାର ପଣ୍ଡିତ ରାମଚନ୍ଦ୍ର ବାଗୁରା, ସଙ୍ଗୀତ YS ମୁଲକି।

ଶୁଣୁଥିଲେ ଉଦିତ ନାରାୟଣ ଗାଇଥିବା ହିନ୍ଦୀ ଭକ୍ତି ଗୀତଟିଏ। ଏଥର ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆଞ୍ଚଳିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ବେହେରା।

ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ମନୋଜ କୁମାର ବୁଡ଼ା, ଗୀତିକାର ପ୍ରହଲ୍ଲାଦ ନାୟକ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଆଞ୍ଚଳିକ ଗୀତ। ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ଗୀତାଞ୍ଜଳି ପଣ୍ଡା। ଗୀତ ରଚନା ନରେନ୍ଦ୍ର କୁମାର ଦାସ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ଶେଷରେ କଣ୍ଠଶିଳ୍ପୀ ଗଗନ ଚନ୍ଦ୍ର ବାକ୍, ଗୀତିକାର ଦୋଳଗୋବିନ୍ଦ ବିଶି, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ପ୍ରଚାର କଲୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆଞ୍ଚଳିକ ଗୀତ। ସମୟ ବର୍ତ୍ତମାନ ରାତି 8:45। ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।